ଆକାଶବାଣୀ କେନ୍ଦୁଝର, ଆଜି ସୋମବାର 1948 ଶତାବ୍ଦ ବୈଶାଖ ମାସର 21 ଦିନ, ଇଂରାଜୀ 2026 ମସିହା ମେ ମାସର 11 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 198.3 meter ତଥା 1584 kHz ଯୋଗେ ଏବଂ FM ବ୍ୟାଣ୍ଡରେ 100.1 MHz ଯୋଗେ।

କାଳିଆ ଠାକୁର ଚରଣୀ ତୋହର ଏତିକି ମାତର ଅଳି, ବାକି ଜୀବନ ମୋ ବିତି ଯାଉ ହୋଇ ତୋ ତୁଳସୀ ବଗିଚା ମାଳି। ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି, କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଶିଳ୍ପୀଙ୍କ କଣ୍ଠରେ ନିରଞ୍ଜନ ରାଉତଙ୍କ ଗୀତ ରଚନା।

ନାକରେ ନୋଲକ ତୋର ଜକା ଆଖି, ମୁହଁରେ ମୁରୁକି ହସ, ଏମିତି ଛଳିଆ ତୋହ ଭଳି ଜଣେ ହଇ ଯେ ନଥିବେ ବେଶ। ପରବର୍ତ୍ତୀ ଭକ୍ତିଗୀତ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ଶୁଣନ୍ତୁ ରଘୁନାଥ ପୃଷ୍ଟିଙ୍କ ଗୀତ ରଚନା।

ଗୋପପୁରା ରାଧା ମୁଁ ନହେଲେ ନାହିଁ, ଖାଲି ରହିବି ତୋ ପାଦଲଗା ତୁଳସୀ ହୋଇ। ଯମୁନାର କୂଳ ମୁଁ ନଗଲେ ନାହିଁ, ଖାଲି ଦେଖିବି ତୋ ଶ୍ରୀମୁଖକୁ କଦମ୍ବ ହୋଇ। କେତେ ଶରଧାରେ ଘରୁ ମୁଁ ଆସିଲି, ଶରଧା ବାଲିକୁ ତୋର ଦୋଷ ମୁଁ ଦେଉନି, ଦେଖା ନହେଲେ ବି ଫଟାତ କପାଳ ମୋର। କଣ୍ଠଶିଳ୍ପୀ ସୌମ୍ୟା ମହାନ୍ତିଙ୍କ କଣ୍ଠରେ ଏଥରର ଭକ୍ତିଗୀତ, ମୁରଲୀଧର ସାହୁଙ୍କ ଗୀତ ରଚନା।

ବହିନିୟ ଆଜି ତରି ଅଶ୍ରୁଭିଜେ ଭରି ସନ୍ଧ୍ୟାରେ ଦେଶେ ଯିବାକୁ ମୋ ମନ ଚିରଦିନ ସନ୍ନ୍ୟାସୀ ପରି। ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଗୀତ ନୟନ ବିହାରୀ ଦାସଙ୍କ କଣ୍ଠରେ ଶୁଣନ୍ତୁ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଗୀତ ରଚନାରୁ।

ଆଜି ପାଇଁ ଏଇଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ମହାପାତ୍ର ମିନତୀ ଭଞ୍ଜ, ଶ୍ରୀକାନ୍ତ ଦାସ, ସୌମ୍ୟା ମହାନ୍ତି, ନୟନବିହାରୀ ଦାସ ଏବଂ ସ୍ୱୟଂପ୍ରଭା ମିଶ୍ର। ଗୀତ ରଚନା କରିଥିଲେ ନିରଞ୍ଜନ ରାଉତ, ରଘୁନାଥ ପୃଷ୍ଟି, ମୁରଲୀଧର ସାହୁ ଏବଂ ବୈକୁଣ୍ଠନାଥ ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ପ୍ରାଚୀନ ଭାରତରେ ଜଣେ ଅତି ପ୍ରତିଭାଶାଳୀ ଓ ବିଦ୍ୱାନ ଋଷି ବାସ କରୁଥିଲେ। ବେଦଶାସ୍ତ୍ର ଓ ବ୍ରହ୍ମ ବିଦ୍ୟାରେ ସେ ଅସାଧାରଣ ପାଣ୍ଡିତ୍ୟ ଅଧିକାରୀ ହୋଇଥିଲେ। ତାହାଙ୍କର ଏକମାତ୍ର ପୁତ୍ର ଭୃଗୁ ବାଲ୍ୟକାଳରୁ ଅତ୍ୟନ୍ତ ମେଧାବୀ ଓ ବୁଦ୍ଧିମାନ ଥିଲେ। ପୁତ୍ରକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ନିମିତ୍ତ ପିତା ତାଙ୍କୁ ଜଣେ ଜ୍ଞାନୀ ଋଷିଙ୍କ ନିକଟକୁ ପଠାଇଲେ। ଭୃଗୁ ଗୁରୁଗୃହରେ ରହି ବେଦ ଓ ବ୍ରହ୍ମତତ୍ତ୍ୱ ଅଧ୍ୟୟନ କଲେ। ଶିକ୍ଷା ସମାପନ ପରେ ସେ ଗୁରୁଙ୍କୁ ପ୍ରଶ୍ନ କଲେ, ଗୁରୁଦେବ ଆପଣ ମୋତେ ବେଦ ଓ ବ୍ରହ୍ମତତ୍ତ୍ୱ ଶିକ୍ଷା ଦେଲେ, ମାତ୍ର ବ୍ରହ୍ମଙ୍କ ସ୍ୱରୂପ କିପରି ମନରେ ଚିନ୍ତନ କରାଯାଇପାରିବ ସେହି ବିଷୟ ମୋତେ ଶିଖାଇଲେ ନାହିଁ। ସେତେବେଳେ ଗୁରୁ ତାହାଙ୍କୁ କହିଲେ, ବତ୍ସ ମୋ ନିକଟରେ ତୁମର ବିଦ୍ୟା ଅଧ୍ୟୟନ ଶେଷ ହୋଇଛି। ତୁମର ପିତା ମହର୍ଷି ବରୁଣ ବ୍ରହ୍ମ ବିଦ୍ୟାରେ ଅସାଧାରଣ ଜ୍ଞାନର ଅଧିକାରୀ ଅଟନ୍ତି, ସୁତରାଂ ସେ ତୁମକୁ ଏ ଦିଗରେ ଉପଯୁକ୍ତ ମାର୍ଗନିର୍ଦ୍ଦେଶ କରିପାରିବେ। ଏହାପରେ ଭୃଗୁ ଗୁରୁଙ୍କର ଆଶୀର୍ବାଦ ଲାଭ କରି ପିତାଙ୍କ ନିକଟକୁ ଫେରି ଆସିଲେ ଏବଂ ପିତାଙ୍କ ଚରଣରେ ପ୍ରଣିପାତ ପୂର୍ବକ ତାହାଙ୍କୁ ପ୍ରଶ୍ନ କଲେ, ପିତୃଦେବ ମୁଁ ଗୁରୁଙ୍କଠାରୁ ବେଦବିଦ୍ୟା ଓ ବ୍ରହ୍ମତତ୍ତ୍ୱ ବିଷୟକ ଜ୍ଞାନ ଅର୍ଜନ କରିଛି, ମାତ୍ର ବ୍ରହ୍ମଙ୍କୁ କିପରି ଉପଲବ୍ଧି କରାଯାଏ ତାହା ଶିକ୍ଷା ଲାଭ କରିପାରିନାହିଁ। ଗୁରୁଙ୍କୁ ଏହି ବିଷୟରେ ପ୍ରଶ୍ନ ପଚାରିବାରୁ ଏ ବିଷୟରେ ଆପଣ ହିଁ ମୋତେ ଉପଯୁକ୍ତ ମାର୍ଗନିର୍ଦ୍ଦେଶ କରିପାରିବେ ବୋଲି ସେ କହିଲେ। ସୁତରାଂ ବ୍ରହ୍ମଙ୍କୁ କିପରି ମନ ଓ ହୃଦୟ ଅନୁଭବ କରାଯାଇପାରିବ ସେହି ଉପାୟ ମୋତେ ବତାଇ ଦିଅନ୍ତୁ। ସେତେବେଳେ ପିତା ତାହାଙ୍କୁ କହିଲେ, ପୁତ୍ର ଯାହାଙ୍କଠାରୁ ସୃଷ୍ଟିର ସମସ୍ତ ଜୀବ ଜନ୍ମଲାଭ କରିଛନ୍ତି, ଯାହାଙ୍କ ଯୋଗୁଁ ସକଳ ଜୀବ ବଞ୍ଚି ରହନ୍ତି, ପୁନର୍ବାର ସକଳ ଜୀବ ଯାହାଙ୍କ ନିକଟକୁ ଫେରିଯାଆନ୍ତି, ସେ ହେଉଛନ୍ତି ବ୍ରହ୍ମ। ତାହାଙ୍କୁ କିପରି ଉପଲବ୍ଧି କରିବ ତାହା ବାକ୍ୟରେ ବୁଝାଇ ହେବ ନାହିଁ, ସେଥିପାଇଁ ତପସ୍ୟା କରିବା ନିତାନ୍ତ ଆବଶ୍ୟକ। ଏହା ଶୁଣି ଭୃଗୁ ପ୍ରଶ୍ନ କଲେ, ପିତୃଦେବ ତପସ୍ୟା କ'ଣ? ମହର୍ଷି ବରୁଣ କହିଲେ, ଏକାଗ୍ରତା ହିଁ ତପସ୍ୟାର ମୂଳ ଭିତ୍ତି। ଆହାର ଓ ନିଦ୍ରା ପରିହାର ପୂର୍ବକ ଯେକୌଣସି ବିଷୟ ଏକାଗ୍ର ଚିତ୍ତରେ ଅନବରତ ଚିନ୍ତା କରିବା ହିଁ ତପସ୍ୟା। ଗୃହସ୍ଥ, ସନ୍ନ୍ୟାସୀ, ଗୁରୁ, ଛାତ୍ର, ବିଜ୍ଞାନୀ ଓ ସଙ୍ଗୀତଜ୍ଞ ପ୍ରତ୍ୟେକଙ୍କ ଜୀବନରେ ତପସ୍ୟାର ପ୍ରୟୋଜନ ରହିଛି। ସନ୍ନ୍ୟାସୀର ଗଭୀର ଈଶ୍ୱର ଚିନ୍ତା, ଛାତ୍ର ଓ ଶିକ୍ଷକଙ୍କର ଅନବରତ ଶିକ୍ଷା ଅନୁଶୀଳନ, ବିଜ୍ଞାନୀର ଅହୋରାତ୍ର ତତ୍ତ୍ୱ ଅନୁସନ୍ଧାନ ଏବଂ ସଙ୍ଗୀତଜ୍ଞର ସ୍ୱରଗବେଷଣା ପ୍ରଭୃତି ହେଉଛି ତପସ୍ୟା। ସୁତରାଂ ତୁମେ ବ୍ରହ୍ମଙ୍କ ବିଷୟ ଏକାଗ୍ର ଚିତ୍ତରେ ଚିନ୍ତନ ପୂର୍ବକ ତପସ୍ୟା କର। ଏହାପରେ ଭୃଗୁ ବନକୁ ଯାଇ କଠୋର ତପସ୍ୟାରେ ନିମଜ୍ଜିତ ହେଲେ। କିଛି କାଳ ପରେ ଗୃହକୁ ଫେରି ପିତାଙ୍କୁ କହିଲେ, ପିତୃଦେବ ତପସ୍ୟାରୁ ମୁଁ ଉପଲବ୍ଧି କଲି ଯେ ଅନ୍ନ ହିଁ ହେଉଛି ବ୍ରହ୍ମ। ଏହା ଶୁଣି ପିତା କହିଲେ, ବତ୍ସ ଅନ୍ନ ହେଉଛି ଏକ ଖାଦ୍ୟ ବସ୍ତୁ, ତାହାର ଉତ୍ପତ୍ତି ଓ କ୍ଷୟ ରହିଛି, ମାତ୍ର ବ୍ରହ୍ମ ବିନାଶଶୀଳ ନୁହନ୍ତି, ସେ ଚିରନ୍ତନ। ସୁତରାଂ ଅନ୍ନ କଦାପି ବ୍ରହ୍ମ ନୁହେଁ, ତୁମେ ଆହୁରି ତପସ୍ୟା କର। ଭୃଗୁ ପୁନର୍ବାର କଠୋର ତପସ୍ୟା କଲେ ଏବଂ କିଛି କାଳ ପରେ ଫେରି ଆସି କହିଲେ, ପିତୃଦେବ ମନ ହେଉଛି ବ୍ରହ୍ମ। ଏହା ଶୁଣି ପିତା ବରୁଣ କହିଲେ, ବତ୍ସ ମନ ହେଉଛି ପରିବର୍ତ୍ତନଶୀଳ, ମାତ୍ର ବ୍ରହ୍ମ ଅପରିବର୍ତ୍ତନୀୟ ଅଟନ୍ତି, ସୁତରାଂ ମନ କଦାପି ବ୍ରହ୍ମ ନୁହେଁ, ତୁମେ ପୁନର୍ବାର ତପସ୍ୟା କର। ଏହିଥର କଠୋର ତପସ୍ୟା କରିବା ପରେ ଭୃଗୁ ପିତାଙ୍କୁ କହିଲେ ଯେ ପ୍ରାଣ ହେଉଛି ବ୍ରହ୍ମ। ପିତା ଏଥିରେ ସମ୍ମତ ନ ହୋଇ ତାଙ୍କୁ ପୁନର୍ବାର ତପସ୍ୟା କରିବାକୁ କହିଲେ। ଏହିଥର ତପସ୍ୟାରୁ ଫେରି ଭୃଗୁ କହିଲେ, ପିତୃଦେବ ଜ୍ଞାନ ହିଁ ହେଉଛି ବ୍ରହ୍ମ। ଋଷି ବରୁଣ ଜାଣିପାରିଲେ ଯେ ଅଧିକରୁ ଅଧିକ ତପସ୍ୟା ଦ୍ୱାରା ପୁତ୍ର ଚିନ୍ତାଧାରା କ୍ରମଶଃ ସୂକ୍ଷ୍ମରୁ ସୂକ୍ଷ୍ମତର ହେଉଛି। ସୁତରାଂ ସେ ପୁତ୍ରକୁ କହିଲେ, ବତ୍ସ ତୁମେ ଆହୁରି ତପସ୍ୟା କର। ଏହିଥର ଭୃଗୁ ବନ ମଧ୍ୟରେ ଅଧିକ କଠୋର ତପସ୍ୟାରେ ନିମଜ୍ଜିତ ହେଲେ ଏବଂ କିଛି କାଳ ପରେ ପିତାଙ୍କ ନିକଟକୁ ଫେରି ଆସି କହିଲେ, ପିତୃଦେବ ଆନନ୍ଦ ହିଁ ହେଉଛି ବ୍ରହ୍ମ। ପିତା ପୁତ୍ରର ମତକୁ ସମର୍ଥନ କରି କହିଲେ, ବତ୍ସ ବାସ୍ତବରେ ବ୍ରହ୍ମ ହେଉଛନ୍ତି ଆନନ୍ଦମୟ, ଏହି ଆନନ୍ଦରୁ ଜୀବମାନଙ୍କର ସୃଷ୍ଟି ହୋଇଛି, ଏହି ଆନନ୍ଦରେ ହିଁ ସକଳ ଜୀବଙ୍କର ସ୍ଥିତି ଏବଂ ଆନନ୍ଦରେ ହିଁ ସେମାନଙ୍କର ବିଲୟ ଘଟିଥାଏ। କଠୋର ତପସ୍ୟା ଦ୍ୱାରା ଋଷିପୁତ୍ର ଭୃଗୁ ଯେଉଁ ତତ୍ତ୍ୱ ଉପଲବ୍ଧି କଲେ ତାହା ଯୁଗ ଯୁଗ ଧରି ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅଧ୍ୟବସାୟ ଓ କଠୋର ସାଧନା ହିଁ ମଣିଷକୁ ବଡ଼ କରିଥାଏ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କଳିକୁ ମାରିବାକୁ ଯିବାରୁ ସେ ରାଜାଙ୍କ ପାଦ ତଳେ ପଡ଼ିଗଲା। ରାଜା କହିଲେ, ତୁ ଯଦି ବଞ୍ଚିବାକୁ ଚାହୁଁ ତେବେ ମୋ ରାଜ୍ୟରେ ପଶିବୁ ନାହିଁ। କଳି ଡରିଯାଇ କହିଲା, ତେବେ ମୋତେ ତମ ରାଜ୍ୟରେ ଗୋଟିଏ ସ୍ଥାନରେ ରହିବାକୁ ଦିଅ। ରାଜା ତାକୁ ମିଥ୍ୟା ଥିବା ସ୍ଥାନ ଜୁଆ ଖେଳ, କାମର ସ୍ଥାନ ସୁରା ଓ ଗଣିକା ଗୃହ, ରଜଗୁଣର ଆସ୍ଥାନ ଜୀବହତ୍ୟା ହେଉଥିବା କଂସେଇଖାନାରେ ରହିବାକୁ ଅନୁମତି ଦେଲେ। କଳି ଆଉ ଗୋଟିଏ ସ୍ଥାନ ମାଗିବାରୁ ତାକୁ ରିପୁମାନଙ୍କ ରହିବା ସ୍ଥଳ ସୁବର୍ଣ୍ଣଠାରେ ରହିବୁ ବୋଲି ଆଜ୍ଞା ଦେଲେ। ଅରଣ୍ୟକୁ ଯିବାବେଳେ ରାଜା ଯୁଧିଷ୍ଠିର ପରୀକ୍ଷିତଙ୍କୁ ଯେପରି ରାଜଧର୍ମ ଶିକ୍ଷା ଦେଇଥିଲେ, ସେ ସେହିପରି ରାଜ୍ୟ ପାଳନ କରୁଥିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ। କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଅ ଧାନ କିଣ୍ଡାରେ ଶତକଡ଼ା 85% ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକା ମିଡ୍ ନାମକ କୀଟନାଶକ, 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରାଟାନିଲିପ୍ରୋଲ 18.5% AC 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ, ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4% ଅଗ ଝାଉଁଳା ବା ଶତକଡ଼ା 14% ପୋକଡ଼ା ଫଳ ଦେଖୁଛନ୍ତି, ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।
0: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା।

ସକାଳ 7:25 ପ୍ରଚାର କରିବୁ ଭକ୍ତି ଗୀତ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ହୋ ଗୀତ। ସକାଳ 7:30 ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ କଳାକାର। ସକାଳ 8:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଆଜି ଏଥିରେ ଶୁଣିବେ ନ୍ୟାସନାଲ୍ ଟେକ୍ନୋଲୋଜି ଡେ ସମ୍ପର୍କରେ ଉପସ୍ଥାପନା। ଏ ସମ୍ପର୍କରେ ହର୍ଷଦ ଦିବେଙ୍କ ସହ ଏକ ଆଲୋଚନା ଶୁଣିପାରିବେ। ଗୀତାଞ୍ଜଳି କାର୍ଯ୍ୟକ୍ରମ ପୂର୍ବାହ୍ନ 10:02 ପୂର୍ବାହ୍ନ 10:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1181 ଭାଗ ଶୁଣିପାରିବେ।

ଗୁଜୁରାଟ ସୋମନାଥର ପ୍ରଭାସପାଟନରେ ସୋମନାଥ ମନ୍ଦିର ପୁନଃ ନିର୍ମାଣର 75ତମ ବାର୍ଷିକୀ ଉପଲକ୍ଷେ ସୋମନାଥ ଅମୃତ ପର୍ବ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ପୂର୍ବାହ୍ନ 11:10। ଦିନ 1:20 ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା, ଆଜିର ବିଷୟ ଅନୁଭବରେ ଆକାଶବାଣୀ, ଏ ସମ୍ପର୍କରେ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସହିତ ଏକ ସାକ୍ଷାତକାର। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ହୋ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ଡାବର ଲମ୍ହେ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଯୁବଶକ୍ତି ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:00। ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଦେଶବନ୍ଧନ ଶୁଣିବେ ରାତି 8:00। ରାତି 8:15 ପ୍ରଚାର କରିବୁ କାର୍ଯ୍ୟକ୍ରମ ଖେଳ ଜଗତ। ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣି ରାତି 10:00। ପରିବେଷଣ କରିବେ ଅଜୟ କୁସୁମାଳିଆ ଏବଂ ସାଥୀ କଳାକାର। ସିନେତରଙ୍ଗ କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: एनर्जी सिक्योरिटी का क्या महत्व है, ये आज दुनिया का हर व्यक्ति महसूस कर रहा है। इसलिए भारत की एनर्जी सिक्योरिटी पर हमारी केंद्र सरकार अभूतपूर्व निवेश कर रही है। मलकापुर में इंडियन ऑयल के नए टर्मिनल का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंचा। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा। जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆଜି ପୂର୍ବାହ୍ନରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଲୋକାଭିମୁଖୀ ପୁଲିସିଂ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପି ଓ ରେଞ୍ଜ ଅଧିକାରୀମାନଙ୍କୁ ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସହ ପୁଲିସ୍ର ସମନ୍ୱୟ ବୃଦ୍ଧି ଏବଂ ଜରୁରୀକାଳୀନ ସହାୟତା ଯାନ କର୍ମଚାରୀଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି। ଭିତର ଚନ୍ଦନ ଯାତ୍ରା ସମୟରେ ଗଣତି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଏହି ସମୟରେ ଅପରାହ୍ନ ପ୍ରାୟ 4:00 ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ, ତେବେ ବାହାର କାଠଠାରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ନୟାଗଡ଼ ଜିଲ୍ଲାର କଣ୍ଟିଳୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ସାହି ପରିକ୍ରମା, ଚାଚେରୀ ଭୋଗ ଓ ଚନ୍ଦନ ପୋଖରୀରେ ପାରମ୍ପରିକ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଉତ୍ପାଦିତ ହଳଦୀ ପାଇଁ ଓର୍ମାସ୍ ବୈଷୟିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବ। ବ୍ଲକରେ 25 ଏକର ଜମିରେ ଚାଷ ହୋଇଥିବା ହଳଦୀରୁ ପ୍ରାୟ 150 ଟନ୍ ଉତ୍ପାଦନ ହୋଇଥିବାବେଳେ ଏହାକୁ ବିଭିନ୍ନ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

0: ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଜି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣନ୍ତୁ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।
2: ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟ ଦ୍ୱାରା ଶରୀରର ଧାତୁମାନଙ୍କର ପୋଷଣ, ଶରୀରର ବୃଦ୍ଧି, ବିଭିନ୍ନ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରୋଗରୁ ଶରୀର ରକ୍ଷା ପାଇଥାଏ। ଏହି ଖାଦ୍ୟ ଶରୀର ପକ୍ଷେ ଉପକାରୀ ଓ ଅପକାରୀ ମଧ୍ୟ ହୋଇଥାଏ। ସନ୍ତୁଳିତ ଆହାର ଔଷଧ ତୁଲ୍ୟ କାର୍ଯ୍ୟ କରିଥାଏ। ଆବଶ୍ୟକୀୟ ପରିମାଣରେ ମୁଗ, କୋଳଥ, ହରଡ଼ ଡାଲି, ଶାଗ, ସବୁଜ ପନିପରିବା, କନ୍ଦ, ନାଡ଼ ଓ ଡଙ୍କ, ତଟକା ଫଳ, କମ୍ ଚର୍ବିଯୁକ୍ତ କ୍ଷୀର, ଘୋଳ ଦହି, ଅଣ୍ଡାର ଧଳା ଅଂଶ, ମାଛ, କୁକୁଡ଼ା ମାଂସ, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ, ଚିନି ଓ ଗୁଡ଼, ତଟକା ଫଳ ରସ, ଚା ଆବଶ୍ୟକ ଅନୁଯାୟୀ ଖାଇଲେ ଶରୀର ପୁଷ୍ଟି ହୋଇଥାଏ। ପ୍ରତ୍ୟେକ ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ, ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ, ଖଜିରୀ କୋଳି, ଆହାତ, ନେହୁଆ, ଲେମ୍ବୁ, ପାଚିଲା ଅମୃତଭଣ୍ଡା, ସପୁରୀ, ସପେଟା, ଷ୍ଟ୍ରବେରୀ ଓ ଲିଚୁ ପ୍ରଭୃତି ଖାଦ୍ୟ ଶରୀରକୁ ପୁଷ୍ଟି କରିବା ସଙ୍ଗେ ସଙ୍ଗେ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ଯୋଗାଇଥାଏ। ଖାଦ୍ୟର ସାମଞ୍ଜସ୍ୟତା, ସୁଷମତା ଏକାନ୍ତ ଆବଶ୍ୟକ। ଖାଦ୍ୟର ସାତ୍ମତା ଔଷଧ ଭାବେ କାର୍ଯ୍ୟ କରେ, ମାତ୍ର ବିରୁଦ୍ଧ ଭୋଜନ ଶରୀରକୁ ରୋଗଗ୍ରସ୍ତ କରାଏ। ବିଭିନ୍ନ ରୋଗରେ ଖାଦ୍ୟର ନିୟମତା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ। ଉର୍ଦ୍ଧ ରକ୍ତଚାପ, ବୃକକ୍, ଯକୃତଜନିତ ରୋଗରେ ଲୁଣ ବର୍ଜିତ ଖାଦ୍ୟ ଖାଇବା ଆବଶ୍ୟକ। ବେଶୀ ତେଲ, ଘିଅ, ଲୁଣିଆ, ଲବଣଯୁକ୍ତ, ଲହୁଣୀ, ମାଂସ, ମାଛ ଓ ଶୁଖୁଆ, ପାମ୍ପଡ଼, ତୈଳଯୁକ୍ତ ଆଚାର ଖାଇବା ଅନୁଚିତ। ବିଭିନ୍ନ ଅସାତ୍ମ ଖାଦ୍ୟ ଖାଇ ଆମେ କିପରି ରୋଗଗ୍ରସ୍ତ ହେଉ ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ। ନାନ୍, ରୁଟି, କେକ୍, ନୁଡ଼ୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝାଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ୍ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ୍ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।

ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126 ଆସନ ମଧ୍ୟରୁ 102 ଆସନରେ ବିଜୟ ହାସଲ କରିଛି। ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ପ୍ରତି ଜନସାଧାରଣଙ୍କ ସମର୍ଥନକୁ ନିର୍ବାଚନ ଫଳାଫଳ ପ୍ରତିପାଦନ କରୁଛି। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା, ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି, ତେହେରାନର ଅତ୍ୟଧିକ ସମୃଦ୍ଧ ଇରାନିୟମ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସହମତ ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ୍ କ୍ଷମତା ପାଖାପାଖି 2 ହୋଇଛି। ଗତ 2024 ମାର୍ଚ୍ଚ ମାସରେ ଏହା 38 GW ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 GWକୁ ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2 GW 25 GWରେ ପହଞ୍ଚିଛି। ରିପୋର୍ଟ କହିଛି, ଭାରତ ଏବେ ମଧ୍ୟ ପ୍ରମୁଖ ଅପ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 billion ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ର ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 GWରେ ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା, ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ ଲୋଙ୍କର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4441 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନୋ ଜାତୀୟ ଉଦ୍ୟାନରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ 2 ଚିତାବାଘ ଛାଡ଼ିବେ। 2022 ମସିହା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ ରଖିବା ସହ ପ୍ରୋଜେକ୍ଟ ଚିତା ପଦକ୍ଷେପ ଆରମ୍ଭ କରିଥିଲେ। ନାମିବିଆରୁ ଚିତାବାଘ ଆସିବା ବିଶ୍ୱର ପ୍ରଥମ ଅନ୍ତର୍ମହାଦେଶୀୟ ଚିତା ସ୍ଥାନାନ୍ତର ପଦକ୍ଷେପ ରହିଥିଲା। 2023 ମସିହାରେ ଦକ୍ଷିଣ ଆଫ୍ରିକାରୁ 12 ଏବଂ ଗତ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆସିଥିବା 9 ଚିତାବାଘକୁ ମଧ୍ୟ ସେଠାରେ ଛଡ଼ାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ରାୟପୁରଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 166 ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର 4 ଅକ୍ତିଆର କରିଥିଲେ। 167 ବିଜୟ ଲକ୍ଷ୍ୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ

ବେଙ୍ଗାଲୁରୁ 8 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 5 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ। ସମ୍ବାଦ ଶେଷ ହେଲା।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଅରବିନ୍ଦ ମୁଦୁଲି, ଗାଇଛନ୍ତି ନିଜସ୍ୱ ଗୀତ ରଚନାରୁ।

ପ୍ରାଚାର୍କଲୁ ଭକ୍ତି ଗୀତ କଣ୍ଠଦାନ କରିଥିଲେ ଶିଳ୍ପୀ ଅରବିନ୍ଦ ମୁଦୁଲି। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ। ହୋ ଗୀତ ପରିବେଷଣ କରିଛନ୍ତି କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ କଳାକାର।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ଦେବାଶିଷ ମିଶ୍ର।

ଶ୍ରୋତାବନ୍ଧୁ, ଆଜି ମେ 11 ତାରିଖରେ ସମଗ୍ର ଦେଶରେ ପାଳିତ ହେଉଛି ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ୍ ଟେକ୍ନୋଲୋଜି ଦିବସ। 1999 ଆଜିର ଦିବସକୁ ପାଳନ କରାଯାଉଥିବା ବେଳେ 1998 ମେ 11 ତାରିଖରେ ଆମ ଦେଶର ରାଜସ୍ଥାନ ପ୍ରଦେଶର ପୋଖରାନଠାରେ ଆଣବିକ ଅସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଆଜିର ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏହି ଜାତୀୟ ବୈଷୟିକ ଦିବସ ବା ଟେକ୍ନୋଲୋଜି ଦିବସ ଭାବରେ ପାଳନ କରାଯାଉଛି। ବିଜ୍ଞାନ କ୍ଷେତ୍ରରେ ଆମ ଦେଶ ଭାରତବର୍ଷର ଉତ୍କର୍ଷତା ହାସଲ ପରିପ୍ରେକ୍ଷୀରେ ଆଜିର ଦିବସକୁ ପାଳନ କରାଯାଉଥିବା ସହ ସେହି ଦିନରେ ଭାରତର ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀ ଓ ସୁପ୍ରସିଦ୍ଧ ବୈଜ୍ଞାନିକ ଏବଂ ପରେ ପରେ ଭାରତର ରାଷ୍ଟ୍ରପତି ହୋଇଥିବା ଏପିଜେ ଅବଦୁଲ କଲାମ ଆମର ପ୍ରାତଃସ୍ମରଣୀୟ। ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ସଫଳତା ଆମର ବୈଜ୍ଞାନିକ ଓ ଯନ୍ତ୍ରୀମାନଙ୍କ ନିକଟକୁ ଯାଉଥିବା ବେଳେ ଏହି ବିଜ୍ଞାନର ଜୟଯାତ୍ରା ଆଗକୁ ଆଗକୁ ବଢ଼ି ଚାଲିଛି। କୋଭିଡ୍ ପରି ଏକ ବୈଶ୍ୱିକ ମହାମାରୀ ସମୟରେ ଆମ ଭାରତର ଚିକିତ୍ସା ବିଜ୍ଞାନୀମାନେ ସେମାନଙ୍କର ପରାକାଷ୍ଠା ପ୍ରଦର୍ଶନ କରାଇ ଏହାର ଟିକାକୁ ଉଦ୍ଭାବନ କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ ଆଜି ବିଜ୍ଞାନର ସଫଳତା ଆମେ ଉପଲବ୍ଧି କରିପାରୁଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଯେପରି କହିଥିଲେ, ଜୟ ଯବାନ

0: ଗୋଟି ବିଶେଷ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ବାଙ୍ଗାଲୁରୁଠାରେ ଭାରତର ପ୍ରତିରକ୍ଷା ଉଡ଼ାଜାହାଜ ହଂସ ଥ୍ରୀର ସଫଳ ପରୀକ୍ଷଣ ହୋଇଥିଲା। ହଂସ ଥ୍ରୀ ହେଉଛି ଭାରତର ପ୍ରଥମ ଅତ୍ୟାଧୁନିକ ଏୟାରକ୍ରାଫ୍ଟ ଯାହାକି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବା ସହ ତାହା ଥିଲା ସେହି ସମୟର ଅତ୍ୟାଧୁନିକ ଜ୍ଞାନକୌଶଳର ଏୟାରକ୍ରାଫ୍ଟ। ଏହିଦିନ ମଧ୍ୟ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଯାହାର ନାମ ରହିଥିଲା ତ୍ରିଶୂଳ। ଅପରେସନ୍ ଶକ୍ତି ନାମରେ ନାମିତ ପୋଖରାନର ଆଣବିକ ଅସ୍ତ୍ର ପରୀକ୍ଷଣ ପରେ ଆମ ଦେଶ ଭାରତ ଷଷ୍ଠ ଦେଶ ଯାହାକି ଆଟମିକ୍ କ୍ଲବରେ ପ୍ରବେଶ କରିବାର ମାନ୍ୟତା ପାଇଥିଲା। ଏହା ପୂର୍ବରୁ 1974 ଭାରତରେ ନ୍ୟୁକ୍ଲିୟର ବୋମାର ପରୀକ୍ଷଣ ହୋଇଥିବାବେଳେ ଏହି 1998 ପୋଖରାନ 2 ମାଟି ତଳେ ଏକ ସଙ୍ଗରେ 5 ସ୍ଥାନରୁ ଆଣବିକ ପରୀକ୍ଷଣ କରାଯାଇଥିଲା। ଏହି ଦିବସର ସଫଳତାକୁ ମନେ ରଖିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଦିବସକୁ ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ୍ ଟେକ୍ନୋଲୋଜି ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲେ। 1999 ଆଜି ପର୍ଯ୍ୟନ୍ତ ଏହି ଦିବସକୁ ଜାତୀୟ ବୈଷୟିକ ଦିବସ ଭାବରେ ପାଳନ କରାଯିବା ସହ ବିଜ୍ଞାନ ଓ ଯାନ୍ତ୍ରିକ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷକୁ ପୁରସ୍କୃତ କରାଯାଉଛି। ବୈଷୟିକ ବିକାଶ ବୋର୍ଡ ବା ଟେକ୍ନୋଲୋଜି ଡେଭଲପମେଣ୍ଟ ବୋର୍ଡ ସୌଜନ୍ୟରେ ଆଜିର ଦିବସ ପାଳନ ହେଉଥିବା ସହ ପ୍ରତ୍ୟେକ ବର୍ଷ ଏକ ବିଷୟବସ୍ତୁକୁ ଚୟନ କରାଯାଇ ଏହା ଉପରେ ଆଲୋଚନା ଚକ୍ର, କର୍ମଶାଳା ଓ ପ୍ରଦର୍ଶନୀମାନ ଆୟୋଜିତ ହେଉଛି। ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ୍ ଟେକ୍ନୋଲୋଜି ଦିବସ ସମ୍ପର୍କରେ ହର୍ଷଦ ଦ୍ୱିବେଦୀ ନମସ୍କାର କେନ୍ଦୁଝରକୁ କହନ୍ତି,
1: ନ୍ୟାସନାଲ୍ ଟେକ୍ନୋଲୋଜି ଡେ ହର ସାଲ ଅବଜର୍ଭ କରତା ହେ 11 ମେ କୋ। ଇସ୍ ଦିନ କୋ ହମ୍ ହମାରେ ଦେଶ କେ ଇଞ୍ଜିନିୟର୍ସ ଆଣ୍ଡ ସାଇଣ୍ଟିଷ୍ଟ କେ ଆଚିଭମେଣ୍ଟସ୍ କୋ କମେମୋରେଟ୍ କରତେ ହେ। ମଡର୍ନ ଟେକ୍ନୋଲୋଜି ନେ ହମେ କାଫି ସାରେ ଜିନ୍ଦଗିଓଁ କୋ ବଚାନେ କେ ଲିଏ ହେଲ୍ପ କିଆ ହେ, ଚାହେ ଓ COVID-19 ଭ୍ୟାକ୍ସିନ୍ସ କା ଡେଭଲପମେଣ୍ଟ ହୋ ୟା ଫିର୍ ଆର୍ଟିଫିସିଆଲ ଅକ୍ସିଜେନ୍ ଇନ୍ଷ୍ଟ୍ରୁମେଣ୍ଟସ୍ ହୋ। ଅର୍ ଏ ସାରେ ଡେଭଲପମେଣ୍ଟସ୍ ପେ ହମାରେ ସାଇଣ୍ଟିଷ୍ଟ, ରିସର୍ଚର୍ସ ଆଣ୍ଡ ଇଞ୍ଜିନିୟର୍ସ କା ଯୋ ରୋଲ୍ ହେ ଓ ହମ୍ ଭୁଲ୍ ନି ସକତେ। 11 ମେ 1998 କୋ ହମାରା ସେକେଣ୍ଡ ନ୍ୟୁକ୍ଲିୟର୍ ଟେଷ୍ଟ ହୁଆ ଥା ପୋଖରାନ ରାଜସ୍ଥାନ ମେ। ଅର୍ ହମାରେ ସାଇଣ୍ଟିଷ୍ଟ ଇଞ୍ଜିନିୟର୍ସ କେ ୟେ ଟ୍ରେମେଣ୍ଡସ୍ ଆଚିଭମେଣ୍ଟ କେ ବେସିସ୍ ପର ତବ କେ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀ ଜୀ 11 ମେ କୋ ନ୍ୟାସନାଲ୍ ଟେକ୍ନୋଲୋଜି ଡେ କରକେ ଡିକ୍ଲେୟର କିଏ ଥେ। ତୋ 1999 ସେ ହର ସାଲ ଟେକ୍ନୋଲୋଜି ଡେଭଲପମେଣ୍ଟ ବୋର୍ଡ ଜିସେ TDB ବୋଲତେ ହେ ଓ ନ୍ୟାସନାଲ୍ ଟେକ୍ନୋଲୋଜି ଡେ ସେଲିବ୍ରେଟ କରତେ ହେ ୱିଥ୍ ଭେରିୟସ୍ ଟେକ୍ନୋଲୋଜିକାଲ ଇନୋଭେସନ୍ସ ଦାଟ୍ ଆର୍ ପୋଜିଟିଭଲି ଇମ୍ପାକ୍ଟେଡ୍ ଦ ନେସନ୍। ତ ଜିତନେ ଟେକ୍ନୋଲୋଜିକାଲ ଇନୋଭେସନ୍ସ ହୁଆ ହମାରେ ଦେଶ ପେ ଜୋ ହମାରେ ଦେଶ କୋ ପୋଜିଟିଭଲି ଇମ୍ପାକ୍ଟ କିଆ ହେ ଉସେ ସେଲିବ୍ରେଟ କରତେ ହେ ନ୍ୟାସନାଲ୍ ଟେକ୍ନୋଲୋଜି ଡେ ମେ। ଅପରେସନ୍ ଶକ୍ତି କେ ବାରେ ମେ ଦେଖିଏ, 1998 ମେ 11 କୋ ହମନେ ଜୋ ସେକେଣ୍ଡ ନ୍ୟୁକ୍ଲିୟର ଟେଷ୍ଟ କଣ୍ଡକ୍ଟ କିଆ ଥା ପୋଖରାନ ରାଜସ୍ଥାନ ମେ ଇସେ ଅପରେସନ୍ ଶକ୍ତି ବୋଲତେ ହେ। ଇସେ ପହିଲେ ମେ 1974 କୋ ହମନେ ପହିଲା ନ୍ୟୁକ୍ଲିୟର ଟେଷ୍ଟ କଣ୍ଡକ୍ଟ କରାୟା ଥା ପୋଖରାନ ମେ ହିଁ। ପୋଖରାନ 2 ଓର ଅପରେସନ୍ ଶକ୍ତି ମେ 5 ଡିଟୋନେସନ୍ସ ହୁଏ ଥେ, ଜିସମେ ସେ ଏକ ଫ୍ୟୁଜନ୍ ବୋମ୍ ଥା, ବାକି 4 ଫିଶନ୍ ବୋମ୍ସ ଥେ। ଫ୍ୟୁଜନ୍ ବୋମ୍ ଓର ଫିଶନ୍ ବୋମ୍ କେ ବିଚ୍ ମେ ବେସିକ ଡିଫରେନ୍ସ କିଆ ହେ, ଫ୍ୟୁଜନ୍ ବୋମ୍ ମେ ନ୍ୟୁକ୍ଲିୟର ଫ୍ୟୁଜନ୍ ହୋତା ହେ, ଫିଶନ୍ ବୋମ୍ ମେ ନ୍ୟୁକ୍ଲିୟର ଫିଶନ୍ ହୋତା ହେ। अब न्यूक्लियर फ्यूजन मतलब क्या होता है, सिंपल भाषा में दो लाइटर न्यूक्लिय मर्ज होकर एक हेवियर न्यूक्लियस बन जाता है। पर बात यह है दोस्तों, दोनों लाइटर न्यूक्लियस का जो मास है ये हेवियर न्यूक्लियस से कम रहता है। फॉर एग्जाम्पल, नॉर्मली जब आप दो चीजों को जोड़ते हो, इसका वेट मान लीजिए 5 ग्राम है, इसका भी 5 ग्राम है, अब जो नई चीज बनेंगे उसका वेट कितना होनी चाहिए, 10 ग्राम होनी चाहिए। ये दोनों न्यूक्लियस जब मिलकर एक हेवियर न्यूक्लियस बनता है ना, इसका वेट 10 ग्राम से कम होगा। अब ये जो डिफरेंस हुआ ना, वो एनर्जी में कन्वर्ट होता है। ये है बेसिक प्रिंसिपल ऑफ न्यूक्लियर फ्यूजन। आपको पता ही होगा, स्टार्स को पावर करने वाला जो प्रोसेस है वो न्यूक्लियर फ्यूजन है। सन में क्या होता है, हाइड्रोजन एंड हीलियम का न्यूक्लियर फ्यूजन होता है और एनर्जी रिलीज होता है। नाउ न्यूक्लियर फ्यूजन मतलब क्या होता है, एक न्यूट्रॉन से एक हेवी एटॉमिक न्यूक्लियस को बॉम्बार्ड करवाता है। इसे ये जो हेवी एटॉमिक न्यूक्लियस है, दो भागों में फ्रैगमेंट होता है विथ इमेंस अमाउंट ऑफ रिलीज ऑफ एनर्जी। बेसिकली ये हेवी एटॉमिक न्यूक्लियस के अंदर जो मटेरियल है, इसे आपस में जोड़ के रखने वाला एक फोर्स है दोस्तों, एक एनर्जी है। वही एनर्जी रिलीज होता है जब ये दो भागों में डिवाइड होता है। आपको पता ही है, न्यूक्लियर फिशन एंड न्यूक्लियर फ्यूजन दोनों चेन रिएक्शन होते हैं, ये कंटिन्यूसली चलता रहेगा एक बार इनिशिएट होने से। ये जो न्यूक्लियर फ्यूजन वगैरह होता है, इतना खतरनाक होता है क्योंकि ये कंटिन्यूसली चलता रहेगा। शक्ति वेट का मतलब होता है पावर, वैसे शक्ति एक संस्कृत वर्ड है। ऑपरेशन शक्ति या पोखरान 2 दो स्टेजेस में कंडक्ट हुए थे।

ଶ୍ରୋତାବନ୍ଧୁ, ଆଜିର ଦିବସରେ ଅର୍ଥାତ୍ ମେ 11 ତାରିଖରେ ଜନ୍ମଗ୍ରହଣ କରିଥିଲେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଆସଫ ଅଲ୍ଲୀ। 1888 ମସିହା ମେ 1 ତାରିଖ ଦିନ ଆସଫ ଅଲ୍ଲୀ ଜନ୍ମଗ୍ରହଣ କରିବା ସହ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଜଣେ ପ୍ରଖ୍ୟାତ ଆଇନଜ୍ଞ ଭାବରେ ନିଜକୁ ଦେଶରେ ପରିଚିତ କରିପାରିଥିଲେ। ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଅରୁଣା ଆସଫ ଅଲ୍ଲୀଙ୍କ ସହ ତାଙ୍କର ବିବାହ ହୋଇଥିବାବେଳେ ଅରୁଣା ଥିଲେ ହିନ୍ଦୁ ଓ ଆସଫ ଥିଲେ ମୁସଲିମ, କିନ୍ତୁ ବିଚାରଧାରା ଏବଂ ଦେଶ ପାଇଁ ତ୍ୟାଗ ତାଙ୍କର ସମାନ ଥିବାରୁ ନିଜଠାରୁ 20 ବର୍ଷ କମ୍ ବୟସର ଏହି ଉତ୍ସର୍ଗୀକୃତ ମହିଳାଙ୍କୁ ସେ ନିଜର ଜୀବନସାଥୀ କରିଥିଲେ, ଯିଏ ପରବର୍ତ୍ତୀ ସମୟରେ ଭାରତରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ଆସଫ ଥିଲେ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରଦୂତ, ଯିଏ ଆମେରିକାରେ ଅବସ୍ଥାପିତ ହୋଇଥିଲେ। 1935 ମସିହାରେ ସେ କେନ୍ଦ୍ରୀୟ ବିଧାନ ପରିଷଦକୁ ନିର୍ବାଚିତ ହେବା ସହ 1942 ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁଷ୍ଠିତ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ସେ ଯୋଗଦେଇ ଅହମ୍ମଦନଗର ଫୋର୍ଟ ଜେଲ୍ରେ ଜବାହରଲାଲ ନେହେରୁଙ୍କ ସହ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇ କାରାବରଣ କରିଥିଲେ। ଭାରତର ପ୍ରଥମ ମଧ୍ୟବର୍ତ୍ତୀକାଳୀନ ସରକାରରେ ସେ ରେଳବାଇ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ। ସ୍ୱିଜରଲ୍ୟାଣ୍ଡରେ ଭାରତର ରାଷ୍ଟ୍ରଦୂତ ଥିବା ସମୟରେ ଆସଫ ଅଲ୍ଲୀଙ୍କର 1953 ମସିହା ଏପ୍ରିଲ 2 ତାରିଖ ଦିନ ପରଲୋକ ହୋଇଥିଲା।

ଗୀତାଞ୍ଜଳି କାର୍ଯ୍ୟକ୍ରମ ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1181ତମ ଭାଗ ଶୁଣିପାରିବେ। ଗୁଜରାଟର ସୋମନାଥର ପ୍ରଭାସ ପାଟଣାରେ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ବାର୍ଷିକୀ ଉପଲକ୍ଷେ ସୋମନାଥ ଅମୃତ ପର୍ବ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ପୂର୍ବାହ୍ନ 11:10। ଦିନ 1:20 ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟ ଅନୁଭବରେ ଆକାଶବାଣୀ। ଏ ସମ୍ପର୍କରେ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସହିତ ଏକ ସାକ୍ଷାତକାର।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5ଟାରେ ସନ୍ଧ୍ୟା 5ଟା ବାଜି 30 ମିନିଟ୍ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ହୋ ଗୀତ ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6ଟା ବାଜି 2 ମିନିଟ୍ରେ ପରିବେଷଣ କରିବେ ଟାୱାର ଲମ୍ହେ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6ଟା ବାଜି 10 ମିନିଟ୍ରେ ଏବଂ କାର୍ଯ୍ୟକ୍ରମ ଯୁବଶକ୍ତି ସନ୍ଧ୍ୟା 6ଟା ବାଜି 30 ମିନିଟ୍ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7ଟାରେ। ରାତି 7ଟା ବାଜି 30 ମିନିଟ୍ରେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ ଦେଶବନ୍ଦନା ଶୁଣିବେ ରାତି 8ଟାରେ। ରାତି 8ଟା ବାଜି 15 ମିନିଟ୍ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଖେଳ ଜଗତ। ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣି। ରାତି 10ଟାରେ ପରିବେଷଣ କରିବେ ଅଜୟ କୁସୁମାଳିଆ ଏବଂ ସାଥୀ କଳାକାର। ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10ଟା ବାଜି 30 ମିନିଟ୍ରେ ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10ଟା ବାଜି 2 ମିନିଟ୍ ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

ଶ୍ରୋତାବନ୍ଧୁ, ଆଜିର ଦିନ ଭାରତ ପାଇଁ ଗୌରବର ଦିନ, ବୈଜ୍ଞାନିକଙ୍କ ସଫଳତାର ଚିହ୍ନ। ଅଭିନବତା ଓ ସ୍ୱଦେଶୀ ଜ୍ଞାନକୌଶଳର ବିକାଶ ସହ ନୂତନ ଭାରତ ଗଢ଼ିବାର ନେଉ ସଂକଳ୍ପ। ପୋଖରାନ୍ ପରୀକ୍ଷଣର କାହାଣୀକୁ ସ୍ମରଣ କରି ଟେକ୍ନୋଲୋଜି ଅର୍ଥାତ୍ ପ୍ରଯୁକ୍ତି ବିଦ୍ୟା ଏବଂ ଇନୋଭେସନ୍କୁ କରୁ ସମ୍ମାନ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: श्री राम कथा मर्मज्ञ डॉक्टर कुमार विश्वास जी के साथ श्री राम चरितमानस की भाव रस संगीत यात्रा संपूर्ण श्री राम चरितमानस सोमवार से शुक्रवार सुबह 7 बजे और दोपहर 12:30 बजे डीडी नेशनल और वेव्स ओटीटी पर।
1: ଆଜି ମେ ମାସ 11 ତାରିଖ ଅର୍ଥାତ୍ ନ୍ୟାସନାଲ୍ ଟେକ୍ନୋଲୋଜି ଡେ ବା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ଏହା ଗୋଟିଏ ଐତିହାସିକ ଘଟଣାର ବାର୍ଷିକୀ ଅପେକ୍ଷା ବହୁତ ଅଧିକା, ଯାହା ସମଗ୍ର ବିଶ୍ୱକୁ ସ୍ତବ୍ଧ ଓ ଚକିତ କରିଥିଲା। 1998 ଠିକ୍ ଆଜିର ତାରିଖରେ ରାଜସ୍ଥାନର ପୋଖରାନଠାରେ ପରମାଣୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା। ସଫଳ ପରୀକ୍ଷଣ କରାଇ ଭାରତ ନିଜକୁ ସ୍ୱୟଂ ସମ୍ପୂର୍ଣ୍ଣ ପରମାଣୁ ରାଷ୍ଟ୍ର

ଘୋଷଣା କରିଥିଲା। ସେହି ସଫଳ ତଥା ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସ୍ମରଣ ପାଇଁ ତଥା ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବିଶାରଦ ଗବେଷକ ଏବଂ ଯନ୍ତ୍ରୀମାନଙ୍କର ଅବଦାନକୁ ଉପଲବ୍ଧ କରିବା ନିମନ୍ତେ ଏହି ଦିବସ ପାଳନର ପରିକଳ୍ପନା।

ଶ୍ରୋତାବନ୍ଧୁ, ଆଜିର ଦିନ ବୈଜ୍ଞାନିକଙ୍କ ସଫଳତାର ଉତ୍ସବ ସହିତ ଭାରତକୁ ପ୍ରଯୁକ୍ତିବିଦ୍ୟାରେ ସକ୍ଷମ ରାଷ୍ଟ୍ର କରିବାରେ ଅବଦାନ ଦେଇଥିବା ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଗବେଷକଙ୍କ ପ୍ରତି କୃତଜ୍ଞତା ଜଣାଇବାର ଅବସରଟିଏ। ଶ୍ରୋତାବନ୍ଧୁ, ଆମର ଅତିପ୍ରିୟ ଅଟଳ ବିହାରୀ ବାଜପେୟୀ ଏବଂ ଏପିଜେ ଅବଦୁଲ କଲାମଙ୍କ ସହ ଯୋଡ଼ି ହୋଇ ରହିଛି ଟେକ୍ନୋଲୋଜି ଡେର ଇତିହାସ। ପୋଖରାନ ଆଣବିକ ପରୀକ୍ଷଣର ନେତୃତ୍ୱ ନେବାରେ ଭାରତର ମିସାଇଲ୍ ମ୍ୟାନ୍ ଅର୍ଥାତ୍ ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଏହି ଦିନଟିକୁ ପାଳନ କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ।

ଗୋଟିଏ ରାଷ୍ଟ୍ରକୁ ସୁଦୃଢ଼ କରିବାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାରତର ବୈଜ୍ଞାନିକଙ୍କ ସାହସ

ନବସୃଜନ ଏବଂ ରଣନୈତିକ ଦୂରଦୃଷ୍ଟିର ପ୍ରତୀକ। ଏହା ଆମକୁ ମନେ ପକାଇ ଦିଏଛି, ଭାରତ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମଧ୍ୟ ଆତ୍ମନିର୍ଭରଶୀଳତା ଏବଂ ପ୍ରଯୁକ୍ତି ବିଦ୍ୟାର ଉତ୍କର୍ଷତା ହାସଲ କରିପାରେ। ଆଜିର ଦିନ କେବଳ ଆମର ଗୌରବମୟ ଅତୀତକୁ ମନେ ପକାଇବାକୁ ସୁଯୋଗ ଦିଏ ତାହା ନୁହେଁ, ବରଂ ଭବିଷ୍ୟତ ପିଢ଼ିକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ନୂତନ ଦିଗନ୍ତ ଅନୁସନ୍ଧାନ କରିବାକୁ ପ୍ରେରଣା ଦିଏ।

ଆଜପାଇଁ ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1281ତମ ଭାଗ।

0: ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଗରିମାମୟ ଉପସ୍ଥିତିରେ ଅନୁଷ୍ଠିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ। APK।

0: ଲୋକସଙ୍ଗୀତରେ ଶୁଣିଲେ ମୃଦଙ୍ଗ ବାଦନ ପରିବେଷଣ କରିଥିଲେ ଅରକ୍ଷିତ ପାତ୍ର।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 MHz FM ବ୍ୟାଣ୍ଡ ଯୋଗେ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ PM ସୂର୍ଯ୍ୟଘର ଲଗାଇ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।
1: ଆକାଶବାଣୀ କେନ୍ଦୁଝର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 MHz FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ପ୍ରଣତୀ ମହାନ୍ତି।

0: ଭାରତର ଏପରି ଏକ ଅନୁଷ୍ଠାନ ଯାହା ବିଶ୍ୱରେ ଭାରତର ନାମକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ପାରିଛି। ଆକାଶବାଣୀ 2026ରେ ପାଳନ କରୁଛି 90 ବର୍ଷର ଗୌରବାନ୍ୱିତ ଉତ୍ସବ। 1936 ମସିହା ଜୁନ୍ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମକୁ ପରିବର୍ତ୍ତନ କରି ଅଖିଳ ଭାରତୀୟ ରେଡିଓର ନାମକରଣ କରାଯାଇଥିଲା। AIR ଯୋଗାଯୋଗର ଏପରି ଏକ ବିଶାଳ ମାଧ୍ୟମ ଯାହାର ବର୍ଣ୍ଣନା କରିବା ଅସମ୍ଭବ। ପ୍ରତ୍ୟେକଟି ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗର ମାଧ୍ୟମ ବିଚ୍ଛିନ୍ନ ହେଉଥିବା ସମୟରେ ଆକାଶବାଣୀ ହେଉଛି ଏପରି ଏକମାତ୍ର ମାଧ୍ୟମ ଯାହାଦ୍ୱାରା ଟିକିନିକି ଖବର ଜନସମାଜକୁ ପହଞ୍ଚାଇବାରେ ସକ୍ଷମ ହୋଇଥାଏ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ହେଉ କିମ୍ବା କିଛି ଶିକ୍ଷଣୀୟ କାର୍ଯ୍ୟକ୍ରମ, ସବୁ ସମୟରେ ଏହା ଦୀର୍ଘ 9 ଦଶନ୍ଧି ଧରି ଜନମାନସରେ ତାର କାୟା ବିସ୍ତାର କରିପାରିଛି। ତେବେ ଏହି 90 ବର୍ଷର ସଫଳ ଯାତ୍ରା ଆଗକୁ ଆହୁରି ଅବିସ୍ମରଣୀୟ ହୋଇ ଜନମାନସରେ ରହିଥାଉ, ଏହା ହିଁ ପ୍ରଭୁଙ୍କ ପାଖରେ ଆମର କାମନା। ଆକାଶବାଣୀର 90 ବର୍ଷ ପଦାର୍ପଣ ଅବସରରେ ଆସନ୍ତୁ ଶୁଣିବା ଆଲୋଚନା ଅନୁଭବରେ ଆକାଶବାଣୀ।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର
1: ମ୍ୟାଡ଼ାମ, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
2: ମୋ ନାଁ ହେଉଛି ବିଜୟଲକ୍ଷ୍ମୀ ମହାନ୍ତି ଏବଂ ମୁଁ ଜଣେ ଗୃହିଣୀ। ତା ଛଡ଼ା ମୁଁ ଜଣେ ଲେଖିକା, ଗଳ୍ପ କବିତା ଏବଂ ଆଲୋଚନା ସବୁ ମୁଁ ଲେଖେ। ଲେଖିକିରି ମୋର ଆକାଶବାଣୀରେ ଏବଂ ବିଭିନ୍ନ ପତ୍ର ପତ୍ରିକାରେ ମଧ୍ୟ ପ୍ରକାଶ ପାଏ।
1: ଆଜ୍ଞା, ତେବେ ମ୍ୟାଡ଼ାମ ଆପଣ କହିଲେ ଆପଣ ଗଳ୍ପ ଆଉ କବିତା ଲେଖିଥାନ୍ତି ଏବଂ ଆକାଶବାଣୀ ଏବଂ ବିଭିନ୍ନ ପ୍ରକାର ପତ୍ର ପତ୍ରିକାରେ ଆପଣଙ୍କର ଗଳ୍ପ ଆଉ କବିତା ମାନ ପ୍ରକାଶ ପାଇଥାଏ। ତେବେ ଆପଣ ଯୋଉ ଆକାଶବାଣୀରେ ପ୍ରୋଗ୍ରାମ ସବୁ କରନ୍ତି, କେବେଠାରୁ ଅଲ୍ ଇଣ୍ଡିଆ ରେଡିଓ ସହିତ ଆପଣଙ୍କର ସମ୍ପର୍କ ବା ଆପଣ କେବେଠାରୁ ଅଲ୍ ଇଣ୍ଡିଆ ରେଡିଓ ସହିତ ଜଡିତ?
2: ମୁଁ 2004 ମସିହାରୁ ରେଡିଓ ଆମର ବେତାର କେନ୍ଦ୍ର ସହିତ ମୁଁ ଜଡିତ, ଆକାଶବାଣୀ ସହିତ ଜଡିତ। ମୁଁ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଉ ବସୁନ୍ଧରା କାର୍ଯ୍ୟକ୍ରମ ସେଥିରେ ମୁଁ ଆଲୋଚନା କରେ, ଗଳ୍ପ କବିତା ପାଠ କରେ, ତଥା ଶିଶୁ ରାଜ୍ୟ ଯୋଉ କାର୍ଯ୍ୟକ୍ରମରେ ମଧ୍ୟ ଗଳ୍ପ କବିତା ଆଲୋଚନାରେ ମଧ୍ୟ ଭାଗ ନିଏ।
1: ତେବେ ମ୍ୟାଡମ ଆପଣଙ୍କର ଏତେ ଦିନର ସମ୍ପର୍କ ଆକାଶବାଣୀ ସହିତ ଆପଣଙ୍କୁ କିପରି ଲାଗେ? ଆକାଶବାଣୀ ସହିତ ଯୋଡି ହେଲା ପରେ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ମାନ ଶୁଣୁଥିବେ, ତାର ଯୋଉ କାର୍ଯ୍ୟକ୍ରମ ଗୁଡିକ ବ୍ରଡକାଷ୍ଟ ହୁଏ ସେଇ ଗୁଡିକ କିପରି ଆପଣଙ୍କୁ ଲାଗିଥାଏ ଏବଂ ଆପଣ ସେଇ କାର୍ଯ୍ୟକ୍ରମ ଗୁଡିକ ସହିତ କେତେ ପରିମାଣରେ ଜଡିତ ହୋଇ ତାକୁ ଉପଭୋଗ କରିଥାନ୍ତି?
2: ପ୍ରଥମେ ସକାଳ ଆରମ୍ଭରୁ ଯୋଉ ଆକାଶବାଣୀରେ ପ୍ରଚାର କରାଯାଏ ଭକ୍ତି ନିବେଦନର ଯୋଉ ମାଧ୍ୟମ ଆମର ଜଣାଣ, ପ୍ରଥମେ ଯୋଉ ଭକ୍ତି ନିବେଦନ କରାଯାଏ ସେଟା ନିଶ୍ଚିତ ଭାବରେ ଆକର୍ଷିତ କରେ, ସମସ୍ତଙ୍କୁ ଆକର୍ଷିତ କରେ। ଭଗବାନଙ୍କ ପାଖରେ ଯୋଉ ଆତ୍ମନିବେଦନ ବା ଭଗବାନଙ୍କ ଯୋଉ ଜଣାଣ ଶୁଣିକି ନିଶ୍ଚିତ ଭାବରେ ଆମ ମନ ପବିତ୍ର ହୋଇଯାଏ ଏବଂ ଖୁସି ଲାଗେ। ତାପରେ ଆମର ବସୁନ୍ଧରା କାର୍ଯ୍ୟକ୍ରମ, ବସୁନ୍ଧରା କାର୍ଯ୍ୟକ୍ରମରେ ନାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଆଲୋଚନା ରହୁଛି, ରୋଷେଇ କାର୍ଯ୍ୟକ୍ରମ ରହୁଛି, ତା ଛଡ଼ା ବେଳେବେଳେ ବି ଡାକ୍ତରମାନଙ୍କୁ ପଚାରି ବୁଝ ସେ କାର୍ଯ୍ୟକ୍ରମ ବି ରହିଛି, ଡାକ୍ତରମାନଙ୍କ ସହିତ ଯୋଉ ଆଲୋଚନା, ତାଦ୍ୱାରା ବିଭିନ୍ନ ପ୍ରକାର ଯୋଉ ରୋଗ ବିଷୟରେ ଆମେ ମାନେ ସଚେତନ ହେଇଯାଉ। ତା ଛଡ଼ା ଆମର ଯୋଉ ଛୋଟ ଛୋଟ ପିଲାମାନଙ୍କ ପାଇଁ ରବିବାର ଦିନ ଯୋଉ ଆମର ଶିଶୁ ରାଜ୍ୟ ଯୋଉ ପ୍ରଚାର କରାଯାଏ ସେଥିରେ ମଧ୍ୟ ଆମ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ମହାପୁରୁଷଙ୍କ ଜୀବନୀରୁ ଗଳ୍ପ କବିତା ଆଲୋଚନା ଏବଂ ମଜା ମଜା ଗପ ସବୁ ହାସ୍ୟ ରସାତ୍ମକ ଗଳ୍ପ କବିତା ସବୁ ପ୍ରଚାର କରାଯାଏ, ଯାହାଦ୍ୱାରା ପିଲାମାନେ ବି ଆକୃଷ୍ଟ ହୁଅନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମ ମୋତେ ନିଶ୍ଚିତ ଭାବରେ ଆକାଶବାଣୀରେ ଭଲ ଲାଗେ।
1: ବହୁତ ଛୋଟବେଳୁ ଆମେ ମାନେ ସମସ୍ତେ ଆକାଶବାଣୀ ସହିତ ଜଡିତ, ତାର ବିଭିନ୍ନ କାର୍ଯ୍ୟକ୍ରମ ଯେମିତି ଆମେ ଛୋଟ ଥିଲା ବେଳେ ତ ପରି ବିଭିନ୍ନ ଆର୍ଟିଷ୍ଟ ମାନଙ୍କର ଜଣାଣ ଭଜନ ଯେକୌଣସି କାର୍ଯ୍ୟକ୍ରମଟିଏ ହୋଇଥାଏ ଆମ ମନକୁ ଛୁଇଁଥାଏ। ତେବେ ଏଠି କେବଳ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ନୁହେଁ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏବଂ ମାର୍ଜିତ କାର୍ଯ୍ୟକ୍ରମ ମାନ ଆକାଶବାଣୀ ସବୁ ସମୟରେ ଲୋକଙ୍କ ପାଖରେ ପହଞ୍ଚାଇଥାଏ। ତେବେ ଆପଣଙ୍କ ଦୃଷ୍ଟିରେ ଆକାଶବାଣୀର ପରିଭାଷା କ'ଣ?
2: ଆମର ଆକାଶବାଣୀର ପରିଭାଷା ହେଉଛି ମୁଖ୍ୟ ହେଉଛି ବହୁଜନ ହିତାୟ ବହୁଜନ ସୁଖାୟ। ଆକାଶବାଣୀ ହେଉଛି ସବୁ ଲୋକମାନଙ୍କର ଜନହିତରେ ନିଶ୍ଚିତ ଭାବରେ ଦାୟୀ ଦିଆହେଇଛି ସ୍ଲୋଗାନଟି। ଏ ସ୍ଲୋଗାନଟି ଆକାଶବାଣୀ ପାଇଁ ପୁରାପୁରି ପ୍ରଯୁଜ୍ୟ, କାରଣ ସମସ୍ତ ଲୋକମାନଙ୍କର ହିତରେ ଲାଗିପାରୁଛି ଏବଂ ସମସ୍ତଙ୍କୁ ସୁଖ ପ୍ରଦାନ କରିପାରୁଛି ଏବଂ ସମସ୍ତଙ୍କୁ ଉଚିତ ଶିକ୍ଷା ମଧ୍ୟ ଦେଇପାରୁଛି। ଯେକୌଣସି ଅନ୍ତରୀଣ ଅବସ୍ଥାରେ ଥାନ୍ତୁ କିମ୍ବା ଯେକୌଣସି ଭିତରେ ଏକଦମ ଗାଁ ଭିତରେ ଗାଁ ଗହଳି ଭିତରେ ଗାଁ ଗହଳି ହେଇଥାଉ ପଛକେ ସମସ୍ତଙ୍କ ପାଖରେ ନିଶ୍ଚିତ ଭାବରେ ରେଡିଓଟି ରହିଥିବ। ତେଣୁ ଇଏ ସମସ୍ତଙ୍କୁ ସୁଖ ପ୍ରଦାନ କରିପାରୁଛି, ନୀତି ଶିକ୍ଷା ଦେଇପାରୁଛି ଏବଂ ବିଭିନ୍ନ ପ୍ରକାର ସଚେତନତା ମଧ୍ୟ ଦେଇପାରୁଛି, ମନ ଭିତରେ ସୃଷ୍ଟି କରିପାରୁଛି। ଆକାଶବାଣୀ

0: ଜରିଆରେ ଆମର ସହରରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସମସ୍ତେ ସମଗ୍ର ବିଶ୍ୱର ଖବର ବିଷୟରେ ଆମେ ଅବଗତ ହୋଇପାରୁଛେ। ଯେକୌଣସି ମାନେ ଆରମ୍ଭ କରିକି ବୟସ୍କ ଲୋକଠୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ଆମର ଜରୁରୀକାଳୀନ ପରିସ୍ଥିତି, ଯୁଦ୍ଧ ପରିସ୍ଥିତି, ସେ ବିଷୟରେ ଆମର ମାର୍ଗଦର୍ଶନ ଏସବୁ ଆମକୁ ଆକାଶବାଣୀ ପ୍ରଦାନ କରୁଛି। ବିଶେଷ କରି ଆମର ଯୋଉ ବର୍ଷା, ଝଡ଼, ଅବପାତ, ପାଣିପାଗ, ଦିନର ତାପମାତ୍ରା, ସାମାଜିକ ସଚେତନତା ଏସବୁ ଆମକୁ ନ୍ୟୁଜ୍ ମାଧ୍ୟମରେ ଲୋକଙ୍କ ପାଖରେ ବି ପହଞ୍ଚି ଯାଇଛି। ସବୁ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ବିଭିନ୍ନ ସ୍ୱାଦର ସଙ୍ଗୀତ ରହୁଛି, ନାଟକ ରହୁଛି, ରୂପକ ରହୁଛି, ଆଲୋଚନା ରହୁଛି, ତଥା ମନୋରଞ୍ଜନ ପାଇଁ ପାଲା, ଦାସକାଠିଆ ଏସବୁ କାର୍ଯ୍ୟକ୍ରମ ମଧ୍ୟ ପ୍ରଚାର କରାଯାଇ ଲୋକମାନଙ୍କର ମନୋରଞ୍ଜନ ମଧ୍ୟ କରାଯାଇପାରୁଛି। ବିଶେଷ କରି କୃଷକମାନଙ୍କ ପାଇଁ ମଧ୍ୟ କୃଷି କାର୍ଯ୍ୟର ଯୋଉ ପ୍ରଣାଳୀ ଏବଂ କେମିତି ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରାହେବ, କେମିତି ଉନ୍ନତ ପ୍ରଣାଳୀର ସାର ପ୍ରଦାନ କରିକିରି ଉନ୍ନତ ଫସଲ ସେମାନେ ସୃଷ୍ଟି କରିପାରିବେ, କାରଣ ଚାଷୀମାନେ ହେଉଛନ୍ତି ଆମକୁ ସମଗ୍ର ବିଶ୍ୱରେ ଆହାର ଯୋଗାଉଥିବା ସେମାନେ ହେଉଛନ୍ତି ବିଶିଷ୍ଟ ବ୍ୟକ୍ତିତ୍ୱ। ତେଣୁ ସେଇମାନେ ମଧ୍ୟ ଆକାଶବାଣୀ ମାଧ୍ୟମରେ ଅନେକ କଥା ଜାଣିପାରୁଛନ୍ତି ଏବଂ ସାରା ବିଶ୍ୱକୁ ସୁଲଭ ଉପାୟରେ ଆମକୁ ଜ୍ଞାନ ପ୍ରଦାନ କରିପାରୁଛନ୍ତି।
1: ତେବେ ମ୍ୟାଡମ୍, ଯେତିକି ଆକାଶବାଣୀ ବିଷୟରେ ଆପଣ କହିଲେ ଏବଂ ଆମେ ସମସ୍ତେ ଆକାଶବାଣୀ ସହିତ ଓତପ୍ରୋତ ଭାବରେ ଜଡିତ, ଆମେ ଅନେକ ସମୟରେ ଦେଖନ୍ତି ଯୋଉ ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ, ଯୋଉ ସମୟରେ କି କୌଣସି ଆମର ଲୋକଙ୍କ ସହିତ ସଂଯୋଗର ମାଧ୍ୟମ ରହିନଥାଏ, ସେତେବେଳେ କେବଳ ଆକାଶବାଣୀ ହିଁ ସେ ସମୟରେ ପହଞ୍ଚି ପାରେ। ଆପଣଙ୍କର କିଛି ଅନୁଭୂତି ଅଛି, ଯୋଉ ଅନୁଭୂତି ଆପଣ ବାଣ୍ଟିବେ ଯେ ଆକାଶବାଣୀ ସେ ସମୟରେ କେମିତି ଲୋକଙ୍କ ପାଖରେ ପହଞ୍ଚେ ଏବଂ ଲୋକଙ୍କର ସେଇ ସବୁ ଉଦ୍ଧାର ହେବା ପାଇଁ ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର ସହାୟତା ପହଞ୍ଚି ପାରିଥାଏ ଆକାଶବାଣୀ ମାଧ୍ୟମରେ?
0: ଆକାଶବାଣୀର ଭୂମିକା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏଇ ଯୋଉ ଆକାଶବାଣୀ ହେଲା ତାକୁ ବେତାର କେନ୍ଦ୍ର କୁହାଯାଏ, କାହିଁକି ନା ସେ ବିନା ତାରରେ ବିଭିନ୍ନ ପ୍ରକାର ସ୍ୱର ଆଉ ଶବ୍ଦ ସବୁ ଦିଗକୁ ପ୍ରେରିତ କରିଥାଏ, ତେଣୁ ତାକୁ ସେଥିଲାଗି ବେତାର କେନ୍ଦ୍ର କୁହନ୍ତି। ମୋର ଗୋଟେ ଛୋଟବେଳର ଅନୁଭୂତି ଅଛି, ମୁଁ କେତେବେଳେ 12 ବର୍ଷ ଖଣ୍ଡେ ହେଇଥିଲି, ଭାରତ ପାକିସ୍ତାନ ଯୁଦ୍ଧ ଚାଲିଥାଏ, ସେଠୁ ଆମ ବାପା ଯାଇଥାନ୍ତି ବଜାର, ଯାଇଥାନ୍ତି ଟାଉନକୁ ଯାଇଥାନ୍ତି, ତାପରେ ଆମର ରେଡିଓଟି ସବୁବେଳେ ଚାଲିଥାଏ, ବାପା ଏତେ ଭଲ ପାଆନ୍ତି ଆମର ରେଡିଓଟି ସବୁବେଳେ ଚାଲିଥାଏ। ଏଠୁ ହଠାତ୍ କିରି ରେଡିଓରେ ପ୍ରଚାର ହେଲା ଯେ ଭାରତ ପାକିସ୍ତାନ ଯୁଦ୍ଧ, ଏବଂ ଆମ ସେଇ ଯୋଉ ମୋ ଘର ହଉଛି କେନ୍ଦ୍ରାପଡ଼ା, ଯେମିତି ଖବର ଆସିଲା କ'ଣ କରିବୁ ଆମେ, ଆମ ବାପା ସେ ଥିଲେ ପୋଷ୍ଟମାଷ୍ଟର, ସେଠୁ ଅନ୍ଧାର ମାଡ଼ି ଆସିଲାଣି ସେତେବେଳକୁ, ସେଠୁ ଆମେ ସେ ଯୋଉ ଆମର ପୋଷ୍ଟ ପିଅନକୁ ପଠେଇ ଗୋଟେ ରିକ୍ସା ଦେଇକିରି ପଠେଇଲୁ ଯେ ଯା, ବେତାର ମାନେ ଶୁଣିକିରି ଏଇ ରେଡିଓରୁ ଶୁଣିକିରି ଆମେ ପଠେଇଲୁ ଯେ ଯା ବାପାଙ୍କୁ ନେଇକି ଆସିବ, ଅନ୍ଧାର ପୁରା କିତକି ଯାଇକିରି ସେଠୁ ଦେଢ଼ ଘଣ୍ଟା ପରେ ସେ ବାପାଙ୍କୁ ନେଇକି ଆସିଲା। ଯାହା ହଉ ସେ ଯୋଉ ମାନେ ତାଙ୍କ ସାଇକେଲ ଫାଇକେଲ ସବୁ ପଡ଼ିକି ସେଠି ସେଠି ସାଇକେଲିଂ କରୁଥିଲେ, ଇଏର ଫିଟନେସ୍ ରହିବା ପାଇଁ ସାଇକେଲିଂ କରୁଥିଲେ, ସେଠୁ ସେ ଅନ୍ଧାର ରାତି 1.5 ଘଣ୍ଟା ପରେ ସେ ଯେତେବେଳେ ଆସିଲା, ଆମେ ଆକାଶବାଣୀ କି ବହୁତ ବହୁତ ଧନ୍ୟବାଦ ଆମ ପରିବାର ସମସ୍ତେ।
1: ସେ ଛୋଟବେଳର କଥା ମନେ ପକେଇ ଆପଣ ଭାବବିହ୍ୱଳ ହେଇ ପଡୁଛନ୍ତି। ସତରେ ଆକାଶବାଣୀ ଦୂର ଦୂରାନ୍ତ, ଯେତେ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ସହାୟତା ପହଞ୍ଚାଇବାରେ ଆକାଶବାଣୀ ସବୁବେଳେ କାର୍ଯ୍ୟରତ ଏବଂ ସମସ୍ତଙ୍କ ପାଖରେ ସହାୟତା ଆକାଶବାଣୀ ପାଇଁ ଅନେକ ସମୟରେ ପହଞ୍ଚି ପାରେ। ତେବେ ମ୍ୟାଡାମ, ଆକାଶବାଣୀର ମନ ଛୁଆଁ କାର୍ଯ୍ୟକ୍ରମ ପିଲାଦିନର, ଯେମିତିକି ଆମେ ବିଭିନ୍ନ ସମୟରେ ମନେ ରଖିଛନ୍ତି ଯେ ଆମର ବାପା ହୁଅନ୍ତୁ କିମ୍ବା ଦାଦା ହୁଅନ୍ତୁ, ଜେଜେବାପା ହୁଅନ୍ତୁ, ଆଗର ସମୟ ଆମ ଛୋଟବେଳର ସମୟରେ ଆମେ ଦେଖିଛୁ ମନୋରଞ୍ଜନ ପାଇଁ ଆଉ କୌଣସି ମାଧ୍ୟମ ନଥିଲା, ଗୋଟିଏ ମାଧ୍ୟମ ଥିଲା ରେଡିଓ ଏବଂ ଆକାଶବାଣୀ। ସେତେବେଳେ ଆପଣଙ୍କର ଅନୁଭୂତି କ'ଣ, ସେ ବେଳର ଅନୁଭୂତି ଟିକେ ଆମ ସହିତ ବାଣ୍ଟନ୍ତୁ।
0: ପିଲାଦିନେ ଆମେ ଯେତେବେଳେ ଛୋଟ ହେଇଥିଲୁ, ଆମକୁ ଆମ ଶିକ୍ଷା ଦିଆଯାଉଥିଲା ଯେ ଆଗେ ଉଠିକି ଆମେ ପ୍ରାର୍ଥନା କରୁ, ଭୋରୁ ଉଠିବୁ, ଆଗେ ସବୁ ଭାଇ ଭଉଣୀ ବସିବୁ, ତାପରେ ପ୍ରାର୍ଥନା କରିବୁ। କିନ୍ତୁ ପ୍ରାର୍ଥନା କରିସାରିଲେ ଆମ ବାପା କ'ଣ କରନ୍ତି ନା, ଆକାଶବାଣୀ କଟକ କେନ୍ଦ୍ରରେ ବନ୍ଦନା କାର୍ଯ୍ୟକ୍ରମକୁ ଲଗେଇ ଦିଅନ୍ତି, ଆମେ ସବୁ ଭଜନ ସବୁ ଶୁଣୁ, ବହୁତ ସୁନ୍ଦର ଲାଗେ, ସକାଳେ ତା ଏତେ ମଧୁମୟ ଲାଗେ ସେ ବନ୍ଦନା ଶୁଣିକି, ତାପରେ ଖୁସି ଲାଗେ ଟିକେ। ତାପରେ ବାପା ନ୍ୟୁଜ୍ ଶୁଣନ୍ତି, ନ୍ୟୁଜ୍ ଶୁଣିଲା ପରେ 9ଟା ବେଳେ ଦିଏ ଚଳଚ୍ଚିତ୍ର ସଙ୍ଗୀତ, ସେଇ ଯୋଉ ଚଳଚ୍ଚିତ୍ର ସଙ୍ଗୀତ ଟିକେ ଶୁଣିଲା ପରେ ଟିକେ ଖୁସି ଲାଗେ, ଗୀତ ଗୁଡା ଟିକେ ମଧୁର ଲାଗେ, ତାକୁ ଶୁଣିକିରି ଆମେ ସମସ୍ତେ ଖୁସି ହଉ। ତାପରେ ଖରାବେଳେ ଦିଏ ଆମର ଦଉଥିଲା ଏ ଯୋଉ ନାରୀ ମହଲ କାର୍ଯ୍ୟକ୍ରମ, ନାରୀ ମହଲ କାର୍ଯ୍ୟକ୍ରମରେ ଆମ ମା ହେରିକା ସବୁ ଶୁଣନ୍ତି, ସବୁ ବିଭିନ୍ନ ପ୍ରକାର ଆଚାର ତିଆରି କିମ୍ବା ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ କିମ୍ବା ଯୋଉ କେମିତି କ'ଣ ପିଠାପଣା ସବୁ ବିଭିନ୍ନ ପ୍ରକାର ସେତେବେଳେ ଦଉଥିଲା, ସବୁ ସାକ୍ଷାତକାର ସବୁ ଦଉଥିଲା, ଏବଂ ବିଭିନ୍ନ ବିଭିନ୍ନ ବଡ ବଡ ସବୁ ଯୋଉମାନେ ସବୁ ବ୍ୟକ୍ତିତ୍ୱ ବିଶିଷ୍ଟ ବ୍ୟକ୍ତିତ୍ୱ ମହିଳାମାନଙ୍କ ସହିତ ମଧ୍ୟ ସାକ୍ଷାତକାର ହଉଥିଲା, ସେମାନେ ସବୁ ଶୁଣୁଥିଲେ, ମା ମୋ ବଡ ଭଉଣୀ ସେମାନେ ସବୁ ଶୁଣୁଥିଲେ। ତାପରେ ରାତି 8ଟାରେ ଯୋଉ କୃଷି ସଂସାର ଯୋଉ ପ୍ରଚାର ହଉଥିଲା, ବାପା ଆମର ବାପା ଜମିଦାର ଥିଲେ, ତାଙ୍କ ପାଖରେ ସବୁ କାମ କରିବା ପାଇଁ ସବୁ ଲୋକମାନେ ଥିଲେ, କୃଷକ ସବୁ, ଆଉ ସେମାନେ ସବୁ ବସି ଯାଉଥିଲେ ସେଇ ରେଡିଓଟି ମଝିରେ ଥୋଇ ଦେଇକି।

0: ବାପା ବସୁଥିଲେ ଚେୟାର ରେ, ସେମାନେ ସବୁ ତଳେ ବସିକିରି ସବୁ ଶୁଣୁଥିଲେ। କୃଷି ସଂସ୍ଥାର କାର୍ଯ୍ୟକ୍ରମ ଅଧଘଣ୍ଟା ଦଉଥିଲା, ସେମାନେ ସବୁ ଶୁଣୁଥିଲେ, ସବୁ କାନ ଡେରିକି ସବୁ ଲୋକମାନେ ଆମର ଶୁଣୁଥିଲେ। ତାପରେ ଦଉଥିଲା ଜନଜୀବନ ସମ୍ବାଦ ଗୋଟେ ଦଉଥିଲା 8:30ରେ, ସେଟା ମଧ୍ୟ ବାପା ଶୁଣନ୍ତି। ତାପରେ ରାତି 10ଟାରେ ଆମର ସବୁଦିନ ପ୍ରଚାର କରାଯାଉଥିଲା ସେତେବେଳେ ନାଟକ, ନାଟକ ରୂପକ ଗୀତିନାଟ୍ୟ ବାପା ବହୁତ ଭଲ ପାଆନ୍ତି। ଗୀତିନାଟ୍ୟ ଯୋଉ ଦିଏ ଗୋପାଳ ଛୋଟରାୟଙ୍କର ଯୋଉ ଗୀତିନାଟ୍ୟ ଦିଏ, କିମ୍ବା ସେତେବେଳେ ମୋର ମନେ ଅଛି ଗୋଟେ ରୁବିର ରୁବାଇ ବୋଲି ଗୋଟେ ନାଟକ ଦଉଥିଲା, ସେତେବେଳେ ବାପା ବହୁତ ଶୁଣନ୍ତି, ସେଟାକୁ କାନ ପାଖରେ ଦେଇକି ଶୁଣନ୍ତି। ଆମେ ବି ସବୁ ଶୁଣୁ, ଭଲ ଲାଗେ, ବହୁତ ଖୁସି ଲାଗେ। ଏବଂ ତାପରେ ଆକାଶବାଣୀରେ କଣ ହୋଇଥାଏ ପିଲାମାନଙ୍କ ପାଇଁ ମଧ୍ୟ, କୋମଳମତି ଶିଶୁମାନଙ୍କ ପାଇଁ ମଧ୍ୟ ବହୁତ ଶିକ୍ଷଣୀୟ ନାଟକ ଗଳ୍ପ ଗୀତ ମଧ୍ୟ ପ୍ରଚାର କରାଯାଏ। ତାପରେ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ, ଯୋଉମାନେ ଯୋଉ ଜ୍ଞାନୀ ଏକ୍ସପିରିଏନ୍ସ ଯୋଉ ଅଧ୍ୟାପକ ଅଧ୍ୟାପିକା, ସେମାନଙ୍କ ଦ୍ଵାରା ମଧ୍ୟ ଆଲୋଚନା ରଖାଯାଏ, ଯାହାକି ଯୋଉ ଛାତ୍ରମାନଙ୍କର କ୍ୟାରିୟରରେ ତାଙ୍କୁ ସାହାଯ୍ୟ କରେ। ବେଳେବେଳେ ଶୃଙ୍ଖଳା ରକ୍ଷା, ବେକାର ସମସ୍ୟାର ସମାଧାନ, ଯୌତୁକ ପ୍ରଥାର ଉଚ୍ଛେଦ, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଜନ୍ମ ନିୟନ୍ତ୍ରଣ, ବୃକ୍ଷରୋପଣ ଇତ୍ୟାଦି ସାମାଜିକ ସମସ୍ୟାର ସମାଧାନ ଆଉ ସଚେତନତାର ବାର୍ତ୍ତା ମଧ୍ୟ ଆକାଶବାଣୀ ଦେଇଥାଏ। ବିଶେଷ କରି ନାରୀମାନଙ୍କ ପାଇଁ ଶିଶୁର ଯତ୍ନ, ଆଉ ଘର କେମିତି, ଗୃହ ପରିଚାଳନା କେମିତି କରାଯିବ, ଖାଦ୍ୟ କେମିତି ପ୍ରସ୍ତୁତ କରାଯିବ, କୁଟୀର ଶିଳ୍ପ, ହସ୍ତକର୍ମ, ଏସବୁ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଏ, ଯାହାଦ୍ୱାରା କି ନାରୀମାନେ ଅର୍ଥ ଉପାର୍ଜନକ୍ଷମ ହେବାର ସୁଯୋଗ ପାଆନ୍ତି। ତେଣୁ ଆକାଶବାଣୀ ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଆବଶ୍ୟକତା, ଆକାଶବାଣୀର ଯୋଉ ପ୍ରଚାର କାର୍ଯ୍ୟକ୍ରମ, ଯୋଉ ସବୁ କାର୍ଯ୍ୟକ୍ରମ ଗୁଡିକ ସବୁ ଶ୍ରେଣୀର ବର୍ଗଙ୍କ ପାଇଁ ନିଶ୍ଚିତ ଭାବରେ ଉପାଦେୟତା ପ୍ରଦାନ କରେ।
1: ଆପଣ ତ କହିଲେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଆକାଶବାଣୀର ଭୂମିକା ଅନେକ ରହିଛି, ଆପଣଙ୍କର ଏତେ ଦିନର ସମ୍ପର୍କ କିପରି ଭଲ ପାଆନ୍ତି ଆପଣ ଆକାଶବାଣୀକୁ ଏବଂ କାହିଁକି ଭଲ ପାଆନ୍ତି?
0: ଟେଲିଭିଜନ ହେଲା ପରେ ନିଶ୍ଚିତ ଭାବରେ ଆକାଶବାଣୀର ଗୁରୁତ୍ୱ କମିଛି, କିନ୍ତୁ ତଥାପି ଆପଣ ଯେକୌଣସି ଇଣ୍ଟେରିୟର ଜାଗାକୁ ଯାଆନ୍ତୁ, ଚାଷଟିଏ ଚାଷ କରୁଛି, ଲେଡିଜ ଟିଏ ଜଣେ ରୋଷେଇ ଘରେ ରୋଷେଇ କରୁଛି, ନିଶ୍ଚିତ ତା ପାଖରେ ରେଡିଓଟି ଥିବ, କାରଣ ରେଡିଓର 24 ଘଣ୍ଟା ପ୍ରୋଗ୍ରାମ ଚାଲୁଛି। ଟିଭିଟା ସିନା ଆମେ ଗୋଟେ ଜାଗାରେ ରଖିଲେ ବସିକି ଦେଖିପାରିବା କି ଉପଭୋଗ କରିପାରିବା, କିନ୍ତୁ ରେଡିଓଟି ଆପଣ ଯିଏ ସାଇକେଲଟି ଚଲେଇକି ଯାଉଛି, ଲୋକଟି ତାର କାନ୍ଧରେ ରେଡିଓଟି ଅଛି, ଯିଏ ଜମିରେ ଚାଷ କରୁଛି ସେ ବନ୍ଧଗୁଡ଼ାରେ ରେଡିଓଟି ରଖିଦେଇଛି, ସେଇ ରେଡିଓଟିରୁ ଗୀତ ଶୁଣିକିରି ସିଏ ତାର କାମରେ ମନ ଲାଗୁଛି, ତାକୁ ମଧ୍ୟ ଉପଭୋଗ ସେ କରିପାରୁଛି। ରୋଷେଇ ଘରେ ବି ନାରୀଟିଏ ବି ତାର ରେଡିଓଟି ଲଗେଇ ରଖୁଛି, ସେ ଉପଭୋଗ କରିପାରୁଛି। ତେଣୁ ଆମର କେଉଁଝର ରେଡିଓ ଷ୍ଟେସନରେ ମଧ୍ୟ ବିଭିନ୍ନ ପ୍ରକାର ଉପାଦେୟ ତଥ୍ୟ ମଧ୍ୟ ପ୍ରଦାନ କରାଯାଉଛି ନାରୀମାନଙ୍କ ପାଇଁ, ଯୋଉ ଶିଶୁମାନଙ୍କ ପାଇଁ, ଆଉ ଆମର ଯୋଉ ଅଛି ଯୋଉ ଡାକ୍ତରଙ୍କୁ ପଚାରି ବୁଝିବା ଗୋଟେ କାର୍ଯ୍ୟକ୍ରମ ଥିଲା ଆମର ଏଥିରେ, ସେତେବେଳେ ମଧ୍ୟ ବିଭିନ୍ନ ରୋଗ ବିଷୟରେ, ତାର ନିରାକରଣ ବିଷୟରେ, ଏବଂ କେମିତି ଆମେ ସୁସ୍ଥ ରହିପାରିବା, ସୁସ୍ଥ ଜୀବନଶୈଳୀ, ଯୋଗ, ପ୍ରାଣାୟାମ, ଏସବୁ ବିଷୟରେ ମଧ୍ୟ ଆଲୋଚନା କରାଯାଉଛି। ତେଣୁ ଆମେମାନେ ସମସ୍ତେ ସ୍ୱାସ୍ଥ୍ୟ ସଚେତନ ବି ହେଇପାରିବା ଏବଂ ସାରା କେଉଁଝର ଲୋକମାନେ ମଧ୍ୟ ଉପକୃତ ହେଇପାରିବେ। ତା ଛଡ଼ା ଶିଶୁର ଯତ୍ନ ପାଇଁ ମଧ୍ୟ ଯୋଉ ଆଲୋଚନା କରାଯାଉଛି, ତାପରେ ଆମେ ଯୋଉ ଲେଖୁଛୁ, ଆମ ଲେଖା ତ ବାହାରୁଛି ନା ସବୁ ଆମର ପତ୍ରିକାରେ ବାହାରୁଛି, କିନ୍ତୁ ଅଲଗା ସବୁ ଲୋକମାନଙ୍କ ପାଖରେ, ଗାଁ ମାନଙ୍କରେ ବି କେତେକ ଅଛନ୍ତି ପ୍ରତିଭା, ସେମାନଙ୍କର ଯାହା ହଉ ତାଙ୍କର ପ୍ରତିଭାଟା ଉନ୍ମୋଚିତ ହେଇପାରୁନି, ତେଣୁ ଆମ ଯୋଉ ପ୍ରଚାର କରାଯାଉଛି ଗଳ୍ପ କବିତା, ତା ମାଧ୍ୟମରେ ସେମାନେ ମଧ୍ୟ ପ୍ରଭାବିତ ହେଇକିରି ସେମାନେ ମଧ୍ୟ ଚାହୁଁଛନ୍ତି ଆସିକିରି ଆକାଶବାଣୀ କେଉଁଝର କେନ୍ଦ୍ରରେ ଆସିକିରି ସେମାନଙ୍କର ମଧ୍ୟ ପ୍ରଚାର ହଉ, ସେମାନଙ୍କର ମଧ୍ୟ ଆଗ୍ରହ ବଢୁଛି ଗଳ୍ପ କବିତା ଲେଖିବାକୁ, କିମ୍ବା ଆଗେଇ ଆସିବାକୁ, କିମ୍ବା ସମାଜ ଯୋଉ ସମାଜର ଉନ୍ନତି କରିବା ପାଇଁ, ସମାଜର ପରିବର୍ତ୍ତନ କରିବା ପାଇଁ ଗାଁ ଗହଳିର ଲୋକମାନେ ମଧ୍ୟ ଏଇ ରେଡିଓର ଶିକ୍ଷା ମାଧ୍ୟମରେ ବା ଆଲୋଚନା ମାଧ୍ୟମରେ ନିଶ୍ଚିତ ଭାବରେ ଅଗ୍ରସର ହେଉଛନ୍ତି, ଯେ ଦେଶରେ ଯୋଉ ଆମର ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଏହି ଉପାୟରେ ନିଶ୍ଚିତ ଭାବରେ କେନ୍ଦୁଝରର ମହତ୍ଵ ରହିଛି ମୋ ମତରେ।
1: ଆମର 90 ବର୍ଷରେ ପଦାର୍ପଣ କରିଛି ଆକାଶବାଣୀ, ବର୍ତ୍ତମାନ ସମୟରେ ଆକାଶବାଣୀର ଭବିଷ୍ୟତକୁ ନେଇକି ଆପଣ କଣ କହିବା ପାଇଁ ଚାହୁଁଛନ୍ତି, ଯେ ଆଗକୁ ଏହା କିପରି ଲୋକଙ୍କ ଗହଣରେ ରହିଥାଉ ଏବଂ କିପରି ଭାବରେ ତାର ଯୋଉ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରେଇବା, ଅର୍ଥନୈତିକ ଅବସ୍ଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଯୋଉ ସଚେତନ କରାଯାଉଛି, ଆକାଶବାଣୀର ଭବିଷ୍ୟତକୁ ନେଇକି ଆପଣ କଣ କହିବା ପାଇଁ ଚାହୁଁଛନ୍ତି?
0: ଆକାଶବାଣୀର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳ। ଆକାଶବାଣୀରେ ଯେଉଁ ସବୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି, ତାକୁ ଯଦି ଆଉ ଟିକେ ଉନ୍ନତ କରାଯାଇ ପାରନ୍ତା, ଦେଖନ୍ତୁ ଆମେ ଲୋକମାନଙ୍କ ପାଖରେ ଯେଉଁମାନେ ଟିକେ ତରୁଣ ଭିତରେ ଯୋଉ ଗାଁ ଗହଳି ଭିତରେ ରହିଛନ୍ତି, ସେମାନଙ୍କ ପାଖରେ ଯାଇ ଯଦି ସେମାନଙ୍କର ସାକ୍ଷାତକାର ଆମେ ଆଣିପାରନ୍ତେ, ତାଙ୍କର ମନୋବୃତ୍ତି ବା ତାଙ୍କର ମନର ଭାଷା ଯଦି ଆମେ ପ୍ରଚାର କରିପାରନ୍ତେ, ବା ତାଙ୍କର ଅଭାବ ଅସୁବିଧା ଯଦି ପ୍ରଚାର କରିପାରନ୍ତେ, ତାହେଲେ ନିଶ୍ଚିତ ଭାବରେ ସରକାର ଟିକେ ପ୍ରଶାସନ ନିଶ୍ଚୟ ସଚେତନ ହୁଅନ୍ତେ ଏବଂ ସେମାନେ ବି ଉପକୃତ ହେଇପାରନ୍ତେ। ଏଇ ଗାଁରେ ବି ଅନେକ ପ୍ରତିଭା ଅଛନ୍ତି ଯେଉଁମାନେ ସୁଯୋଗ ପାଉନାହାନ୍ତି, ଏବଂ ପିଲାମାନେ ମଧ୍ୟ ଅଛନ୍ତି ଉଚିତ ଶିକ୍ଷା ବି ପାଉନାହାନ୍ତି, ଯେଉଁମାନେ ଆମ ଝାଡ଼ଖଣ୍ଡ

0: ସେପଟେ ଯୋଉ ଦେଖନ୍ତୁ ଆମର ଯୋଉ ଝାଡଖଣ୍ଡ ସେପଟକୁ ସେ ଯୋଉ ଆମର ଗୋଟେ ଅଛି କଣ ସେଟା ବନାଇ ବନାଇ କଳା ନା କଣ ସେପଟେ ଅଛି, ସେପଟେ ସେମାନେ ଓଡ଼ିଆ ଭାଷାକୁ ଭଲ କି ଶିଖି ପାରୁନାହାନ୍ତି। ତେଣୁ ମୁଁ ଭାବୁଛି ଯଦି ଆକାଶବାଣୀର ପ୍ରତିନିଧି ମାନେ ଯାଇକି ସେପଟେ ସାକ୍ଷାତକାର ଦେଇକି କିମ୍ବା ସିମ୍ବା ସେମାନଙ୍କୁ ଆଗକୁ ବଢ଼ିବାର ଯଦି ପ୍ରେରଣା ଦିଅନ୍ତେ, କିମ୍ବା ସେମାନଙ୍କର ଯୋଉ ସାକ୍ଷାତକାର ଆକାଶବାଣୀରେ ପ୍ରଚାରିତ ହୁଅନ୍ତା ଯେ ସେମାନେ କେମିତି ଆଗକୁ ବଢ଼ିପାରିବେ, ଓଡ଼ିଆ ଭାଷାର କେମିତି ପ୍ରଗତି ହେବ, ସେଇ ପରିପ୍ରେକ୍ଷୀରେ ନିଶ୍ଚିତ ଭାବରେ ଆକାଶବାଣୀର ଆହୁରି ପ୍ରଚାର ପ୍ରସାର ହୋଇପାରନ୍ତା ବା ଆକାଶବାଣୀ ନିଶ୍ଚିତ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରନ୍ତା ଆକାଶବାଣୀ।
1: ତେବେ ଯାହା ହଉ, ଆପଣଙ୍କର ଯୋଉ ଆକାଶବାଣୀକୁ ନେଇ ଯୋଉ ସୁନ୍ଦର ଅନୁଭୂତି ଆପଣ ଆଜି ବର୍ଣ୍ଣନା କଲେ, ନିଶ୍ଚିତ ଭାବରେ ଆମର ଯୋଉ ଭଉଣୀ ମାନେ ଶୁଣୁଥିବେ ସେମାନେ ଖୁସି ହେବେ। ଏବଂ ବିଭିନ୍ନ ସମୟରେ ଆମେ ଯଦି ଆକାଶବାଣୀ କଥା ଆଲୋଚନା କରିବା, ବିଭିନ୍ନ ସମୟରେ ବିଭିନ୍ନ ମାସିକ କାର୍ଯ୍ୟକ୍ରମ ଚେଷ୍ଟା କରିଥାଏ ଆକାଶବାଣୀ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଶିକ୍ଷଣୀୟ କାର୍ଯ୍ୟକ୍ରମ ସବୁ ଆକାଶବାଣୀରେ ରହିଥାଏ। ତେବେ ବର୍ତ୍ତମାନ ତ ମୋବାଇଲ ମାଧ୍ୟମରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ମଧ୍ୟ ବସି ଆମେ ଆକାଶବାଣୀ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ଶୁଣି ପାରୁଛନ୍ତି, ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଲୋକ ଆକାଶବାଣୀ ମାଧ୍ୟମରେ ବିଭିନ୍ନ ପ୍ରକାର ସରକାରଙ୍କର ଯୋଜନାର ସୁବିଧା ଉଠାଇ ପାରୁଛନ୍ତି, ତା ବିଷୟରେ ଜ୍ଞାନ ଆହରଣ କରିପାରୁଛନ୍ତି। ତେବେ ଯାହା ହଉ ମ୍ୟାଡମ୍, ଆପଣ ଆକାଶବାଣୀର 90 ବର୍ଷରେ ପଦାର୍ପଣ କରିଥିବା ସମୟରେ ଆପଣଙ୍କର ସୁଖଦ ଅନୁଭୂତି ଆକାଶବାଣୀକୁ ନେଇ ଯାହା ସବୁ ବର୍ଣ୍ଣନା କଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଭଉଣୀ, ଏବେ ଖରାର ପ୍ରକୋପ ବଢ଼ିଛି। କେତେବେଳେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସୁଛି ତ ଆଉ କେତେବେଳେ ଅତ୍ୟଧିକ ଖରା ଯୋଗୁଁ ମାନବ ସମାଜ ଅସ୍ତବ୍ୟସ୍ତ ହୋଇପଡୁଛି। ଆମେ ନିଶ୍ଚିତ ଭାବରେ ଏଥିପ୍ରତି ସାବଧାନ ହେବା ଏବଂ ସଚେତନ ରହିବା। ଯେତେବେଳେ ଅତ୍ୟଧିକ ଖରା ରହୁଛି, ଯଦି କୌଣସି ଜରୁରୀ କାମ ପଡୁଛି ତେବେ ଘରୁ ବାହାରନ୍ତୁ, ସେହି କାର୍ଯ୍ୟକୁ ଯାଆନ୍ତୁ। ଆଉ ଯଦି ସେମିତି କିଛି ଜରୁରୀ କାମ ନ ରହିଛି ତେବେ ଘରେ ରୁହନ୍ତୁ, କାହିଁକି ନା ଏହି ଗ୍ରୀଷ୍ମ ପ୍ରବାହ ଦ୍ୱାରା ଅଂଶୁଘାତ ହେବାର ସମ୍ଭାବନା ଖୁବ୍ ଅଧିକା ରହିଛି। ଯଦି କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ପଡୁଛି ତେବେ ସାଙ୍ଗରେ ଓଦା ଗାମୁଛା, ଛତା, ପାଣି ବୋତଲଟିଏ ତ ନିଶ୍ଚିତ ଭାବରେ ନେଇକି ଯାଆନ୍ତୁ। ଘରୁ ବାହାରି ଗଲାବେଳକୁ କିଛି ଖାଇକି ଯାଆନ୍ତୁ, ଖାଲି ପେଟରେ ତ ଆଦୌ ବାହାରକୁ ଯାଆନ୍ତୁ ନାହିଁ। ତେବେ ଖରା ସମୟରେ ଯଦି ଆପଣ ବାହାରକୁ ଯାଉଛନ୍ତି, ସଫିସିଏଣ୍ଟ ପାଣି ପିଇକି ଯାଆନ୍ତୁ। ଅତ୍ୟଧିକ ଖରାରେ ଯାଉଛନ୍ତି ଏବଂ ଆପଣଙ୍କୁ ମୁଣ୍ଡ ବୁଲଉଛି କିମ୍ବା ଦୁର୍ବଳ ଲାଗୁଛି ତେବେ ଛାଇ ସ୍ଥାନ ଦେଖି ବସନ୍ତୁ। ଯଦି ଆପଣଙ୍କ ଆଖପାଖରେ ସେହିଭଳି କିଛି ବ୍ୟକ୍ତିଙ୍କୁ ଆପଣ ପାଉଛନ୍ତି ଯାହାଙ୍କୁ ଅଂଶୁଘାତ ହେବାର ଲକ୍ଷଣ ଆପଣ ଦେଖିବା ପାଇଁ ପାଉଛନ୍ତି, ତେବେ ତାଙ୍କୁ ସାଙ୍ଗେ ସାଙ୍ଗେ ଓଦା କପଡ଼ାରେ ପୋଛି ଦିଅନ୍ତୁ ଏବଂ ଛାଇ ସ୍ଥାନକୁ ନେଇଯାଆନ୍ତୁ। ତାଙ୍କୁ ପାଣି ପିଇବାକୁ ଦିଅନ୍ତୁ। ଆଉ ତା ସହିତ ଯଦି ତାଙ୍କର ଅବସ୍ଥା ଅସୁବିଧା ଆଡ଼କୁ ଯାଉଛି ତେବେ ନିଶ୍ଚିତ ଭାବରେ ନିକଟସ୍ଥ ଚିକିତ୍ସାଳୟକୁ ତାଙ୍କୁ ନେଇକି ଯାଆନ୍ତୁ। ଯଦି ସତର୍କ ରହିବେ ସୁରକ୍ଷିତ ରହିପାରିବେ। ତା ଛଡ଼ା ଭଉଣୀ, ଏହି ଖରାଦିନରେ କାଳ ବୈଶାଖୀ ଆସିବାର ସମ୍ଭାବନା ଖୁବ୍ ଅଧିକା ରହିଥାଏ। କେତେବେଳେ ପାଗର ପରିବର୍ତ୍ତନ ହେବ ତାହା ଜାଣି ହୋଇନଥାଏ, ତେଣୁ ଯଦି କାଳ ବୈଶାଖୀ ଆସୁଥାଏ କିମ୍ବା ଜୋରରେ ଝଡ଼ ତୋଫାନ ଆସିବାର ସମ୍ଭାବନା ଆପଣମାନେ ଲକ୍ଷ୍ୟ କରନ୍ତି ତେବେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ। ଖରାଦିନରେ ବଜ୍ରପାତ ହେବାର ସମ୍ଭାବନା ଅଧିକା ବଢ଼ିଯାଇଥାଏ, ତେଣୁ ସେଥିପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ଗାଁ ଗହଳିର କୌଣସି ଲୋକମାନେ ଯଦି ବିଲବାଡ଼ିକି ଯାଇଛନ୍ତି ତେବେ ଏହିସବୁ ପରିସ୍ଥିତିରୁ ନିଜକୁ ନିଶ୍ଚିତ ଭାବରେ ରକ୍ଷା କରନ୍ତୁ, ତେବେ ଯାଇ ସୁରକ୍ଷିତ ରହିପାରିବେ।

ଭଉଣୀ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଘୋଷଣା 2014 ଅଗଷ୍ଟ 15 ତାରିଖରେ କରାଯାଇଥିଲା ଏବଂ 2014 ଅଗଷ୍ଟ 28 ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଲୋକଙ୍କୁ ବ୍ୟାଙ୍କ ସହିତ ଯୋଡ଼ିବା। ଏହି ଯୋଜନା ଅନ୍ତର୍ଗତ ଜିରୋ ବାଲାନ୍ସରେ ଗରିବ ଶ୍ରେଣୀର ଲୋକଟିଏ ବ୍ୟାଙ୍କ ଖାତା ଖୋଲିପାରିବେ। ଏହି ଖାତାଧାରୀ ଯଦି ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତାଙ୍କୁ 2 ଲକ୍ଷ ଟଙ୍କାର ବୀମା ରାଶି ମିଳିବାର ବ୍ୟବସ୍ଥା ରହିଛି। ତା ସହିତ ସେହି ହିତାଧିକାରୀଙ୍କୁ ଡେବିଟ୍ କାର୍ଡ଼ ମଧ୍ୟ ଯୋଗାଇ ଦିଆଯାଇଥାଏ। ଏହି କାର୍ଡ଼ ଦ୍ୱାରା ଏଟିଏମ୍ରୁ ଟଙ୍କା ଦେଣନେଣ କରିପାରିବେ। ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ତରଫରୁ ଆସୁଥିବା ପ୍ରତ୍ୟେକ ସବସିଡ଼ି ମଧ୍ୟ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଇଥାଏ। ଏହି ହିତାଧିକାରୀଙ୍କ ପରିବାର ପାଇଁ 10,000 ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ରହିଥାଏ। ତେବେ ଏହି ଯୋଜନାର ବିଶେଷତା ହେଉଛି ବିତ୍ତୀୟ ସାକ୍ଷରତା ଉପରେ ଗୁରୁତ୍ୱ ଦେବା, ଯେମିତିକି ଲୋକମାନେ ସଞ୍ଚୟ କରିବେ, ଏଟିଏମ୍ର ଉପଯୋଗ କରିବେ, ବ୍ୟାଙ୍କରୁ ଋଣ ନେବେ, ବୀମାର ଲାଭ ନେବେ ଏବଂ ବ୍ୟାଙ୍କ କାର୍ଯ୍ୟରେ ମୋବାଇଲର ଉପଯୋଗ କରିବେ। ହିତାଧିକାରୀଙ୍କୁ 1 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶି ସହିତ 30,000 ଟଙ୍କାର ଜୀବନ ବୀମା ରାଶି ମଧ୍ୟ ପ୍ରଦାନ କରାଯାଇଥାଏ। ତା ଛଡ଼ା ଅସଂଗଠନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପେନ୍ସନ୍ ଯୋଜନାର ସୁବିଧା ମଧ୍ୟ ରହିଛି। ତେବେ ଏହି ଯୋଜନାକୁ ଆହୁରି ଆଗକୁ ନେବା ନିମନ୍ତେ ସରକାର 28 ଅଗଷ୍ଟ 2018 କିଛି ନୂଆ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି, ଯେପରିକି ବୟସ୍କ ବ୍ୟକ୍ତିମାନଙ୍କୁ ଗୁରୁତ୍ୱ ଦିଆଯାଇଛି। 28 ଅଗଷ୍ଟ 2018 ପରେ ଖୋଲାଯାଇଥିବା ଖାତାରେ ରୂପେ ଡେବିଟ୍ କାର୍ଡ଼ରେ ଦୁର୍ଘଟଣା ବୀମା ରାଶି 1 ଲକ୍ଷରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଛି। ଓଭରଡ୍ରାଫ୍ଟ ରାଶି 5,000ରୁ 10,000 ଟଙ୍କା କରିଦିଆଯାଇଛି। ବିନା ସର୍ତ୍ତରେ 2,000 ଟଙ୍କାର ଓଭରଡ୍ରାଫ୍ଟ ମଧ୍ୟ ହିତାଧିକାରୀ ପାଇପାରିବେ। ଏହି ଓଭରଡ୍ରାଫ୍ଟ ପାଇଁ ହିତାଧିକାରୀଙ୍କ ବୟସ 55 ବର୍ଷରୁ 60 ବର୍ଷ ମଧ୍ୟରେ ହୋଇଥିବା ଦରକାର। ତେବେ ଏହି ଯୋଜନାରେ ନିଶ୍ଚିତ ଭାବରେ ସାମିଲ ହୁଅନ୍ତୁ ଏବଂ ଏହାର ସୁଫଳ

ଏତେବେଳେ ଯାଏ ଶୁଣୁଥିଲେ ମହିଳାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନରେ ଥିଲେ ପ୍ରଣତି ମହାନ୍ତି। ଆକାଶବାଣୀ କେନ୍ଦୁଝର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 MHz FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: আকাশবাণী। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିବି ରାମଜୀ। କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, इस संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा। हम हमारे तीर्थों और मंदिरों के विकास के साथ साथ उनकी गरिमा के लिए जागरूक होना होगा। हम ऐसा जीवन अपनाएं जिससे प्राकृतिक और पर्यावरण की रक्षा हो, साथ ही हम हमारे पुण्य स्थलों को पूरी दुनिया के लिए एक उदाहरण के रूप में विकसित करें।
0: ଅମୃତ ପର୍ବ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିବିଜି ରାମଜୀ ଯୋଜନା 20 ବର୍ଷ ପୁରୁଣା 2005 ମସିହାର

0: ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ସହ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଓ ଆୟ ସୁରକ୍ଷିତ ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆନଗଲେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏଥିରେ ଶ୍ରମିକଙ୍କ ଅଧିକ ଯୋଗଦାନ ନିଶ୍ଚିତ କରିବା ଲାଗି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ବ୍ୟବସ୍ଥା କରାଯାଇଛି। କର୍ମସ୍ଥଳୀରେ ଯଦି 5 ବର୍ଷ ବୟସରୁ ଅଧିକ 5ରୁ ଅଧିକ ଶିଶୁ ଥିବେ ସେଠାରେ ଜଣେ ମହିଳାଙ୍କୁ ସେମାନଙ୍କ ଯତ୍ନ ନେବା ଲାଗି ନିଯୁକ୍ତ କରାଯିବାକୁ ନୂଆ ଆଇନରେ ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ 3 ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ସମ୍ପୃକ୍ତ 3 ଜଣ ଅଧିକାରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହି 3 ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ 7ଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଙ୍କଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
1: ଆଜ ସଙ୍କଟ ହେ ଉସମେଁ ହମେଁ ବିଦେଶୀ ମୁଦ୍ରା ବଚାନେ ପର ଭି ବହୁତ ଜୋର ଦେନା ହୋଗା କ୍ୟୋକି ଦୁନିଆ ମେଁ ପେଟ୍ରୋଲ ଡିଜେଲ ଇତନା ଜ୍ୟାଦା ମହଙ୍ଗା ହୋଗୟା ହେ ତୋ ହମ ସବକା ଦାୟିତ୍ୱ ହେ କି ପେଟ୍ରୋଲ ଡିଜେଲ କି ଖରିଦ ପର ଜୋ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋତି ହେ ହମେଁ ଓ ମୁଦ୍ରା ବି ବଚାନୀ ହେ। वैश्विक संकटों से जो चुनौतियां आई है हमें उन चुनौतियों को परास्त करना होगा।
0: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟର ଅଧିବାସୀ ହୋଇଥିବା ବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନ ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ ହଂସ 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ

0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 wicketରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 wicketରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ, କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Prime Minister Narendra Modi says Somnath Temple Amrit Mahotsav will inspire country's vision for the next millennia. Performs Mahapuja on completion of 75 years of temple's restoration. West Bengal Chief Minister Shubhendu Adhikari announces transfer of land to BSF for border fencing. Also launches Ayushman Bharat health scheme in the state. Centre notifies implementation of Viksit Bharat G. Ramji Act to be rolled out from the 1st of July. SBI Research says country's economy remains resilient amid global headwinds, projects growth at 6.6% in the current fiscal. And in IPL cricket, Punjab Kings to take on Delhi Capitals in Dharamshala this evening. Prime Minister Narendra Modi offered prayers and performed puja at Somnath Temple in Gujarat during the Somnath Amrit Parv celebrations. The Mahapuja marks 75 years since the inauguration of the restored temple. The Mahapuja was followed by the Kumbhabhishek and flag hoisting ceremony. Speaking on the occasion, the Prime Minister said the Somnath Temple stands as a beacon of unwavering faith, divinity and a sacred symbol of the country's eternal soul. He said, Somnath Amrit Parv is not just a festival to celebrate the past. It will be the country's inspiration for the next 1,000 years.
2: Aaj ke hi din Somnath Mandir ki punarsthapana, ye koi sadharan avsar nahi tha. Agar 1947 mein भारत आजाद हुआ था तो 1951 में सोमनाथ की प्राण प्रतिष्ठा ने भारत की स्वतंत्र चेतना का उद्घोष किया था। आजादी के समय सरदार साहब ने 500 से ज्यादा रियासतों को जोड़कर एक भारत का आधुनिक स्वरूप गढ़ा था। तो साथ ही सोमनाथ के पुनर्निर्माण से उन्होंने दुनिया को बताया था, भारत केवल आजाद नहीं हुआ है, भारत अपने प्राचीन गौरव को पुनः हासिल करने के मार्ग पर भी अब आगे बढ़ चुका है।
1: The Prime Minister said Somnath reminds the people that any nation can remain strong for a long time only when it stays connected to its roots. He said no power in the world can make India bow down or suppress it. On National Technology Day, Prime Minister said on this day the first 3 nuclear tests were conducted and the country's scientists showcased India's capabilities to the entire world. He said these tests demonstrated to the world just how unwavering the country's political will truly is.
2: देश ने 11 मई को पहले 3 परमाणु परीक्षण किए। हमारे वैज्ञानिकों ने भारत की क्षमता को दुनिया के सामने रखा। दुनिया में तूफान आ गया। दुनिया भर की शक्तियां भारत को दबोचने के लिए मैदान में उतरी। अनेक प्रकार के बंधन लग गए। उस समय पूरी दुनिया का दबाव भारत पर था।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ଟି

0: ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, ये संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ୍ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତିଭିତ୍ତିକ ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବ ତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର, ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି, ଏ ସମ୍ପର୍କରେ ଏକ ରିପୋର୍ଟ।
3: 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବଉନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀୟା।
0: କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ

0: ଏକ ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
1: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଯୋଗ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ଦେବଗଡ଼ ଜିଲ୍ଲା ତିଲାଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18 ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଓ ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ସହିଦନାମା କାର୍ଯ୍ୟକ୍ରମ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଅପରାହ୍ନ 5 ପ୍ରଚାର କରୁଛୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଏଥିରେ ଶୁଣିପାରିବେ କେତୋଟି ଚଳଚ୍ଚିତ୍ରର ଗୀତ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ। ଧନରେ ରଖିବୁ ଶପଥ ମୋର ଓଡ଼ିଆ ଚଳଚ୍ଚିତ୍ରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ଏବଂ ନିବେଦିତା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଚଳଚ୍ଚିତ୍ର ମୁସେ ସାଦିକ ରୋଗୀ

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 96.3 meter ତଥା 1584 kHz ଏବଂ ଏଫ୍ଏମ୍ ବ୍ୟାଣ୍ଡରେ 101 MHz ଯୋଗେ। ଏଥରର ଗୀତଟି ଶୁଣନ୍ତୁ ଫର୍ ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏଇଥରର ଗୀତଟି ଶୁଣନ୍ତୁ, ସୌଭାଗ୍ୟବତୀ ଚଳଚ୍ଚିତ୍ରର। ଗୀତଟିକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ଇରା ମହାନ୍ତି।

0: ଶୁଣୁଥିଲେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଚଳଚ୍ଚିତ୍ରର ଗୀତ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର ଅନ୍ୱେଷା କାର୍ଯ୍ୟକ୍ରମକୁ। ଆଜିର ଅନ୍ୱେଷାରେ ମୁଁ ଅଛି ଆପଣଙ୍କ ସାଥୀ ପ୍ରତୀକ୍ଷା,
1: ଆଉ ମୁଁ ଅନନ୍ୟା। ଜାଣିଛ ପ୍ରତୀକ୍ଷା, ଗତକାଲି ମୁଁ ଜଣେ ମୋର ସାନ ଭଉଣୀ ସହିତ କଥା ହଉଥିଲି। ତା ବୟସ ମାତ୍ର 20 ପାଖାପାଖି ହବ, କିନ୍ତୁ ସେ କହୁଥିଲା ତାର PCOD ଡିଟେକ୍ଟ ହେଇଛି।
2: ଓହୋ, ଏବେ?
1: ହଁ, ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟକୁ କନସଲ୍ଟ କରିବାକୁ ତାକୁ ମୁଁ କହିଥିଲି।
2: ଠିକ୍ ଠିକ୍, କେତେ ଜେନେରାଲାଇଜ୍ଡ ହେଇଗଲାଣି ଏସବୁ ହେଲ୍ଥ ପ୍ରୋବ୍ଲେମ କହିଲ ଅନନ୍ୟା। ପ୍ରାୟ ଏକା ପ୍ରୋବ୍ଲେମ ମୁଁ ମୋର ସବୁ ଫ୍ରେଣ୍ଡସଙ୍କ ଠାରୁ ବି ଶୁଣୁଛି।
1: ହଁ ପ୍ରତୀକ୍ଷା, ଠିକ୍ କହିଲ। କେବଳ ଝିଅମାନେ ନୁହଁ, ଆଜିକାଲି ଯୁବପିଢ଼ି ମାନଙ୍କ ମଧ୍ୟରେ ମଧ୍ୟ ହଠାତ୍ ଓଜନ ବଢିଯିବା, ଚୁଟି ଝଡିବା, ଆଙ୍ଗଜାଇଟି, ଥାଇରଏଡ୍ ପ୍ରୋବ୍ଲେମ ଆଉ ଡାଇବେଟିସ୍ ପରି ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଲାଣି।
2: ସତରେ ଅନନ୍ୟା, ଜୀବନର ଦୌଡ଼ରେ ଆମେ ସମସ୍ତେ ଅହରହ ଖାଲି ଧାଇ ଚାଲିଛେ। ଯେତେ ଜିମ୍ ଗଲେ, ଡାଏଟିଂ କଲେ କିଛି ବି ଇଫେକ୍ଟିଭ ହଉନି, ଯାହାକୁ ପଚାର ସିଏ ଷ୍ଟ୍ରେସ୍ରେ।
1: ଯାହା କହିଲ ପ୍ରତୀକ୍ଷା, ଏହିସବୁ ସ୍ୱାସ୍ଥ୍ୟ ସମସ୍ୟାର ଚିନ୍ତା ହିଁ ଗୋଟେ ମୂଳ କାରଣ। ଆଉ ତା ସହିତ ଆଜିକାଲିର ଅନିୟମିତ ଜୀବନଶୈଳୀ, ଜଙ୍କ ଫୁଡ୍, ସ୍କ୍ରିନ୍ ଟାଇମ୍, ଏସବୁ ପାଇଁ ବାହାରୁ ଆମେ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଗଲେ ବି ଶରୀର ଭିତରେ ଧୀରେ ଧୀରେ ଅସନ୍ତୁଳନ କେତେ ଯେ ପୂର୍ବରୁ ଆରମ୍ଭ ହେଇଯାଉଛି ତାର ଠିକ୍ ଠିକଣା ନାହିଁ।
2: ଆଉ ସେଥିପାଇଁ ଅନନ୍ୟା, ହରମୋନ୍ ସମ୍ବନ୍ଧୀୟ ସଚେତନତା ଆଜିର ଯୁବପିଢ଼ି ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି। ସତରେ ଶ୍ରୋତା ବନ୍ଧୁ, ମାନବ ଶରୀର କେବଳ ଅଙ୍ଗ ପ୍ରତ୍ୟଙ୍ଗର ସମୁଦାୟ ନୁହେଁ, ଏହା ହେଉଛି ଏକ ଅତ୍ୟନ୍ତ ସୁସଂଗଠିତ ଜୈବିକ ବ୍ୟବସ୍ଥା। ଏଠାରେ ପ୍ରତ୍ୟେକ କୋଷ, ପ୍ରତ୍ୟେକ ଅଙ୍ଗ ଏକ ନିର୍ଦ୍ଦିଷ୍ଟ ସନ୍ଦେଶ ଅନୁଯାୟୀ କାମ କରିଥାନ୍ତି, ଆଉ ସେହି ସନ୍ଦେଶ ପହଞ୍ଚାଇବା ପାଇଁ ଶରୀର ଭିତରେ ରହିଛି ଏକ ଅଦୃଶ୍ୟ ସଂଯୋଗ ବ୍ୟବସ୍ଥା। ଏମିତି ଏକ ବ୍ୟବସ୍ଥା ଯାହା ଶରୀରର ବୃଦ୍ଧିରୁ ଆରମ୍ଭ କରି ଶକ୍ତି ବିନିମୟ ପର୍ଯ୍ୟନ୍ତ, ନିଦ୍ରାରୁ ଆରମ୍ଭ କରି ମାନସିକ ସ୍ଥିତି ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରେ।
1: ହଁ ଶ୍ରୋତା ବନ୍ଧୁ, ଏହି ରାସାୟନିକ ସନ୍ଦେଶ ବାହକମାନଙ୍କୁ ଆମେ ହରମୋନ୍ ବୋଲି କହୁ। ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କ ଦ୍ୱାରା ସ୍ରବିତ ଏହି ହରମୋନ୍ମାନେ ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ ଅଂଶକୁ ସନ୍ଦେଶ ପହଞ୍ଚାଇଥାନ୍ତି ଏବଂ ବିଭିନ୍ନ ଜୈବିକ କାର୍ଯ୍ୟକୁ ନିୟନ୍ତ୍ରଣ ମଧ୍ୟ କରନ୍ତି।
2: ତେବେ ବନ୍ଧୁ, ହରମୋନ୍ କଣ, ଏହା କିପରି କାମ କରେ ଏବଂ ଆମ ଶରୀରର ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନ ସହ ଏହାର ସମ୍ପର୍କ କେତେ ଗଭୀର, ଆସନ୍ତୁ ଏହି ବିଷୟରେ କିଛି ଅଧିକ ଜାଣିବା ଆଜିର ଆଲୋଚନାରେ। ଆଜିର ଆଲୋଚନା, ମନୁଷ୍ୟର ଶାରୀରିକ ପ୍ରକ୍ରିୟାରେ ହରମୋନ୍ର ପ୍ରଭାବ। ଆଲୋଚନା କରୁଛନ୍ତି ଶୁଭଶ୍ରୀ ଶୁଭସ୍ମିତା ସାହୁ।
3: ବିଜ୍ଞାନ ଏହି ପ୍ରାଣୀ ଓ ଉଦ୍ଭିଦ ଜଗତକୁ ଖୁବ୍ ସୁନ୍ଦର ଭାବରେ ଗଢି ତୋଳିଛି। ସେହି ବିଜ୍ଞାନ ନାମକ କିମ୍ବଦନ୍ତୀ ମଧ୍ୟରେ ହରମୋନ୍ ନାମକ ଶବ୍ଦଟି ଖୁବ୍ କ୍ଷୁଦ୍ର ମନେ ହୁଏ, କିନ୍ତୁ ପ୍ରତ୍ୟେକଟି ଜୀବନ ପ୍ରତି ଏହାର ଅବଦାନ ବହୁତ ଅଧିକ ଏବଂ ଅତ୍ୟନ୍ତ ଜରୁରୀ। ବୈଜ୍ଞାନିକ ଅର୍ନେଷ୍ଟ ଷ୍ଟାର୍ଲିଙ୍ଗ ପ୍ରଥମେ 1905 ହରମୋନ୍ ଶବ୍ଦର ବ୍ୟବହାର କରିଥିଲେ। 1902 ୱିଲିୟମ୍ ବେଲିସ୍ ଏବଂ ଷ୍ଟାର୍ଲିଙ୍ଗ ପ୍ରଥମେ ସକ୍ରେଟିନ୍ ନାମକ ହରମୋନ୍ ଆବିଷ୍କାର କରିଥିଲେ। ପରେ ଗବେଷକମାନେ ଅନେକ ହରମୋନ୍ ଆବିଷ୍କାର କଲେ। ସେଥିପାଇଁ ଆଜି ଅନେକ ହରମୋନ୍ ଔଷଧ ଭାବରେ ମିଳୁଛି ଏବଂ ହରମୋନ୍ ଜନିତ ବହୁ ଅସାଧ୍ୟ ରୋଗର ଚିକିତ୍ସା ସମ୍ଭବ। ହୋମୋସାପିଏନ୍, ସରଳ ଭାଷାରେ କହିଲେ ମଣିଷ ପ୍ରଜାତି, ଏହି ପ୍ରଜାତି ଯେତିକି ପ୍ରତିଭାଶାଳୀ ଓ ନବଚିନ୍ତନଶୀଳ, ଏହାର ଜୀବନ ଧାରଣ ଶୈଳୀ ସେତିକି ଜଟିଳ। ଏହି ଜଟିଳ ପ୍ରକ୍ରିୟାକୁ ସଫଳ ଭାବରେ ସଂଗଠିତ କରିବା ପଛରେ ହରମୋନ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହରମୋନ୍ ଶରୀରର କୁହୁ କଣୁ ଯାହା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ଦ୍ୱାରା ଉତ୍ପାଦିତ

ହୋଇ ସିଧା ସଳଖ ରକ୍ତରେ ମିଶି ଶରୀରର ବିଭିନ୍ନ କାର୍ଯ୍ୟକୁ ନିୟନ୍ତ୍ରଣ ଓ ସମନ୍ୱୟ କରେ। ଏହା ଶରୀରର ଏକ ଅଂଶରୁ ଅନ୍ୟ ଅଂଶକୁ ସନ୍ଦେଶ ପହଞ୍ଚାଉଥିବାରୁ ଏହାକୁ ଶରୀରର ସନ୍ଦେଶ ବାହକ ମଧ୍ୟ କୁହାଯାଏ। ଗଠନ ଓ କାର୍ଯ୍ୟ ଅନୁସାରେ ହରମୋନକୁ ମୁଖ୍ୟତଃ ତିନି ପ୍ରକାରରେ ବିଭକ୍ତ କରାଯାଏ। ପ୍ରଥମ, ପେପ୍ଟାଇଡ୍ ହରମୋନ। ଏହି ପ୍ରକାରର ହରମୋନ ଆମିନୋ ଆମ୍ଳ ଦ୍ୱାରା ଗଠିତ। ଏଗୁଡ଼ିକ ପାଣିରେ ଘୁଳନଶୀଳ ଏବଂ ଶରୀରର କୋଷର ବାହାର ରିସେପ୍ଟର ସହ କାମ କରେ। ଏହା ଶୀଘ୍ର କାର୍ଯ୍ୟ କରେ, ରକ୍ତ ମାଧ୍ୟମରେ ସହଜରେ ପରିବହନ ହୁଏ, କୋଷ ଭିତରକୁ ପ୍ରବେଶ କରେ ନାହିଁ। ଉଦାହରଣ, ଇନ୍ସୁଲିନ୍, ଯାହା ରକ୍ତରେ ଶର୍କରା ନିୟନ୍ତ୍ରଣ କରେ। ଗ୍ରୋଥ ହରମୋନ, ଏହା ଶରୀରର ବୃଦ୍ଧି ଓ ବିକାଶ କରେ। ଅକ୍ସିଟୋସିନ, ଏହା ପ୍ରସବ ସମୟରେ ସହାୟତା କରେ। ଦ୍ୱିତୀୟ, ଷ୍ଟେରଏଡ୍ ହରମୋନ। ଏହି ହରମୋନ କୋଲେଷ୍ଟେରୋଲ ଠାରୁ ତିଆରି ହୁଏ। ଏଗୁଡ଼ିକ ଚର୍ବିରେ ଘୁଳନଶୀଳ ଓ କୋଷ ଭିତରକୁ ପ୍ରବେଶ କରି କାମ କରେ। ଏହାର କାର୍ଯ୍ୟ ଧୀରେ ଆରମ୍ଭ ହୁଏ, ପ୍ରଭାବ ଦୀର୍ଘ ସମୟ ଯାଏ ରୁହେ। ଏହା କୋଷର ଡିଏନ୍ଏ ଉପରେ ପ୍ରଭାବ ପକାଏ। ଉଦାହରଣ, ଟେଷ୍ଟୋଷ୍ଟେରନ, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ। ଏହି ହରମୋନ ଗୁଡ଼ିକ ପ୍ରଜନନ ପ୍ରକ୍ରିୟା ନିୟନ୍ତ୍ରଣ, ଶରୀରର ଲିଙ୍ଗ ଲକ୍ଷଣ ବିକାଶରେ ସାହାଯ୍ୟ କରେ। କର୍ଟିସୋଲ, ଏହା ଚାପ ନିୟନ୍ତ୍ରଣ କରେ। ତୃତୀୟ, ଆମିନୋ ଆମ୍ଳ ଉତ୍ପନ୍ନ ହରମୋନ। ଏହି ହରମୋନ ଏକ କିମ୍ବା ଦୁଇଟି ଆମିନୋ ଆମ୍ଳରୁ ତିଆରି ହୁଏ। ଏହା ବହୁତ ଶୀଘ୍ର କାର୍ଯ୍ୟ କରେ। ଏହା ସ୍ନାୟୁତନ୍ତ୍ର ସହ ଗଭୀର ସମ୍ପର୍କ ରଖେ, ଶରୀରର ଆପତ୍କାଳୀନ ପ୍ରକ୍ରିୟାରେ ସହାୟକ ହୁଏ। ଉଦାହରଣ, ଆଡ୍ରେନାଲିନ୍, ନୋର୍ ଆଡ୍ରେନାଲିନ୍, ଥାଇରକ୍ସିନ୍। ଏହାର କାର୍ଯ୍ୟ ଭୟ କିମ୍ବା ଉତ୍ସାହ ସମୟରେ ଶରୀରକୁ ସତର୍କ କରିବା, ହୃଦଗତି ଓ ରକ୍ତଚାପ ବଢ଼ାଇବା, ମେଟାବଲିଜିମ୍ ନିୟନ୍ତ୍ରଣ କରିବା। ମଣିଷର ଭାବନା ସୃଷ୍ଟିରେ ମଧ୍ୟ ହରମୋନର ପ୍ରଭାବ ରହିଥାଏ, ଯେପରିକି ସେରୋଟୋନିନ୍। ଏହାକୁ ହାପି ହରମୋନ ମଧ୍ୟ କୁହାଯାଏ। ଏହା ମନକୁ ଶାନ୍ତ ଓ ଖୁସି ରଖିବାରେ ସହାୟତା କରେ। ଏହାର କ୍ଷୟ ହେଲେ ଦୁଃଖ, ଚିନ୍ତା ଓ ଅବସାଦ ହୋଇପାରେ। ଡୋପାମାଇନ୍, ଏହି ହରମୋନ ଆନନ୍ଦ, ପ୍ରେରଣା ଓ ସଫଳତାର ଅନୁଭୂତି ସହ ଜଡ଼ିତ। କୌଣସି କାମରେ ସଫଳତା ମିଳିଲେ ଡୋପାମାଇନ୍ ବଢ଼ିଯାଏ ଏବଂ ଆମେ ଖୁସି ଅନୁଭବ କରିଥାଉ। ଅକ୍ସିଟୋସିନ୍, ଏହାକୁ ଲଭ୍ ହରମୋନ ମଧ୍ୟ କୁହାଯାଏ। ଏହା ସ୍ନେହ, ଭରସା ଓ ସମ୍ପର୍କକୁ ମଜବୁତ କରେ। ମା ଓ ଶିଶୁର ସମ୍ପର୍କରେ ଏହାର ଭୂମିକା ବହୁତ ଅଧିକ। ଆଡ୍ରେନାଲିନ୍, ଭୟ, ଉତ୍ସାହ କିମ୍ବା ବିପଦ ସମୟରେ ଏହା ବଢ଼ିଯାଏ। ଏହା ହୃଦଗତି ବଢ଼ାଇ ଶରୀରକୁ ସତର୍କ କରାଏ। କର୍ଟିସୋଲ, ଏହା ଷ୍ଟ୍ରେସ୍ ହରମୋନ ଭାବରେ ପରିଚିତ। ଅଧିକ ମାନସିକ ଚାପ କିମ୍ବା ଟେନସନ୍ ହେଲେ ଏହା ବଢ଼ିଥାଏ। ଦୀର୍ଘ ସମୟ ଧରି ଏହା ବଢ଼ିଲେ ଚିନ୍ତା, ରାଗ ଓ ମାନସିକ ଅସ୍ଥିରତା ହୋଇପାରେ। ମାନବର ଭାବନା କେବଳ ମନରୁ ନୁହେଁ, ହରମୋନର ସମତୁଳନା ସହ ମଧ୍ୟ ଗଭୀର ଭାବରେ ଜଡ଼ିତ। ହରମୋନ ଶରୀରର ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥି ଠାରୁ ସ୍ରାବ ହୁଏ। ଏହି ଗ୍ରନ୍ଥି ଗୁଡ଼ିକ ହରମୋନକୁ ସିଧାସଳଖ ରକ୍ତରେ ଛାଡ଼ିଥାଏ। ମଣିଷ ଶରୀରର ପ୍ରମୁଖ ହରମୋନ ସ୍ରାବକାରୀ ଅଂଶ ଗୁଡ଼ିକ ହେଉଛି ପିଟ୍ୟୁଟାରୀ ଗ୍ରନ୍ଥି। ଏହାକୁ ମାଷ୍ଟର ଗ୍ରନ୍ଥି ମଧ୍ୟ କୁହାଯାଏ। ଏହା ଶରୀରର ବୃଦ୍ଧି ଓ ଅନ୍ୟ ଗ୍ରନ୍ଥିମାନଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରେ। ଥାଇରଏଡ୍ ଗ୍ରନ୍ଥି, ଗଳାରେ ଅବସ୍ଥିତ ଏହି ଗ୍ରନ୍ଥି ଶରୀରର ମେଟାବଲିଜିମ୍ ଓ ଶକ୍ତି ବ୍ୟବସ୍ଥାକୁ ନିୟନ୍ତ୍ରଣ କରେ। ପ୍ୟାନକ୍ରିୟାସ୍, ଏହା ଇନ୍ସୁଲିନ୍ ହରମୋନ ସ୍ରାବ କରି ରକ୍ତରେ ଶର୍କରା ମାତ୍ରାକୁ ନିୟନ୍ତ୍ରଣ କରେ। ଆଡ୍ରେନାଲ୍ ଗ୍ଲାଣ୍ଡ, କିଡ୍ନୀ ଉପରେ ଥିବା ଏହି ଗ୍ରନ୍ଥି ଆଡ୍ରେନାଲିନ୍ ଓ କର୍ଟିସୋଲ୍ ପରି ହରମୋନ ସ୍ରାବ କରେ, ଯାହା ଚାପ ଓ ଜରୁରୀ ପରିସ୍ଥିତିରେ କାମ କରେ। ଓଭରିଜ୍, ନାରୀମାନଙ୍କ ଶରୀରରେ ଏହା ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ହରମୋନ ସ୍ରାବ କରେ। ଟେଷ୍ଟିଜ୍, ପୁରୁଷମାନଙ୍କ ଶରୀରରେ ଏହା ଟେଷ୍ଟୋଷ୍ଟେରନ୍ ହରମୋନ ସ୍ରାବ କରେ। ପିନିଆଲ୍ ଗ୍ରନ୍ଥି, ଏହା ମେଲାଟୋନିନ୍ ହରମୋନ ସ୍ରାବ କରି ନିଦ ଓ ଜାଗରଣ ଚକ୍ରକୁ ନିୟନ୍ତ୍ରଣ କରେ। ଏହା ବ୍ୟତୀତ ଆଧୁନିକ ଚିକିତ୍ସା କ୍ଷେତ୍ରରେ ହରମୋନର ଅବଦାନ ଖୁବ୍ ଅଧିକ ଏବଂ ଗୁରୁତ୍ୱପୂର୍ଣ୍ଣ। ବହୁ ରୋଗର ଚିହ୍ନଟ, ନିୟନ୍ତ୍ରଣ ଓ ଚିକିତ୍ସାରେ ହରମୋନ ମୁଖ୍ୟ ଭୂମିକା ନିଭାଏ, ଯେପରିକି ଡାଇବେଟିସ୍ ରୋଗର ଚିକିତ୍ସାରେ କୃତ୍ରିମ ପ୍ରଣାଳୀରେ ତିଆରି ଇନ୍ସୁଲିନ୍ ଦିଆଯାଏ। ଏହା ଡାଇବେଟିସ୍ ରୋଗୀଙ୍କ ରକ୍ତରେ ଶର୍କରା ସ୍ତରକୁ ସମତୁଳିତ ରଖିଥାଏ। ଥାଇରଏଡ୍ ରୋଗର ଚିକିତ୍ସାରେ ଥାଇରଏଡ୍ ହରମୋନ କମିବା କିମ୍ବା ବଢ଼ିବା ଫଳରେ ଶରୀରର ଅନେକ ସମସ୍ୟା ହୁଏ। ଏହାକୁ ହରମୋନ ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଏ। ଶିଶୁମାନଙ୍କର ଶାରୀରିକ ବିକାଶ ଠିକ୍ ଭାବରେ ନହେଲେ ଗ୍ରୋଥ ହରମୋନ ଦ୍ୱାରା ଚିକିତ୍ସା କରାଯାଏ। ହୃଦରୋଗ ଆକ୍ରମଣ କିମ୍ବା ଗୁରୁତର ଆଲର୍ଜି ସମୟରେ ଆଡ୍ରେନାଲିନ୍ ଜୀବନ ରକ୍ଷାକାରୀ ଔଷଧ ଭାବରେ ବ୍ୟବହୃତ ହୁଏ। ହରମୋନର ଅସନ୍ତୁଳନ, ଅନ୍ୟ ଶବ୍ଦରେ

0: ହେଲେ, ହରମୋନ କମ୍ କିମ୍ବା ଅଧିକ ପରିମାଣରେ ସ୍ରାବ ହେଲେ ଶାରୀରିକ ଓ ମାନସିକ ସମସ୍ୟା ଦେଖାଦେଇପାରେ, ଯେପରିକି ଶରୀର ବୃଦ୍ଧିରେ ଅସାମାନ୍ୟତା, ଡାଇବେଟିସ୍ ପରି ରୋଗ, ଥାଇରଏଡ୍ ସମସ୍ୟା, ଓଜନ ବଢିଯିବା କିମ୍ବା କମିଯିବା, ମନୋଭାବର ପରିବର୍ତ୍ତନ, ନିଦ୍ରା ସମସ୍ୟା ଓ ପ୍ରଜନନ ସମସ୍ୟା ହୋଇପାରେ। ଶରୀରକୁ ସୁସ୍ଥ ରଖିବା ପାଇଁ ହରମୋନର ସଠିକ୍ ସନ୍ତୁଳନ ଅତ୍ୟନ୍ତ ଆବଶ୍ୟକ। ଭାରତକୁ ବିଶ୍ୱର ଡାଇବେଟିସ୍ ରାଜଧାନୀ ବୋଲି କୁହାଯାଏ। ଏହାର କାରଣ କେବଳ ହରମୋନର ଅସନ୍ତୁଳନ ନୁହେଁ, ବରଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ପୁଷ୍ଟିହୀନ ଆହାର ଏବଂ ଖାଦ୍ୟ ସମ୍ବନ୍ଧୀୟ ସଚେତନତାର ଅଭାବ ଶରୀରର ହରମୋନ ସମତାକୁ ବିକୃତ କରୁଛି। ସଠିକ୍ ପୁଷ୍ଟିକର ଖାଦ୍ୟ, ସମତୁଳିତ ଆହାର ଏବଂ ସ୍ୱାସ୍ଥ୍ୟ ଶିକ୍ଷା ଏହି ସମସ୍ୟାକୁ କମାଇବାରେ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟାକୁ କମାଇବା ପାଇଁ ସମତୁଳିତ ଓ ପୁଷ୍ଟିକର ଆହାର ଗ୍ରହଣ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ, ମାନସିକ ଚାପ କମାଇବା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବଢ଼ାଇବା ନିହାତି ଆବଶ୍ୟକ। ସଠିକ୍ ଖାଦ୍ୟ, ଶିକ୍ଷା ଓ ସୁସ୍ଥ ଜୀବନ ଶୈଳୀ ଦ୍ୱାରା ଆମେ ହରମୋନ ସମତା ରକ୍ଷା କରିପାରିବା।
1: ଶୁଣୁଥିଲେ ଆଲୋଚନା, ମନୁଷ୍ୟର ଶାରୀରିକ ପ୍ରକ୍ରିୟାରେ ହରମୋନର ପ୍ରଭାବ। ଏହାକୁ ଆଲୋଚନା କରୁଥିଲେ ଶୁଭଶ୍ରୀ ଶୁଭସ୍ମିତା ସାହୁ।
2: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
1: ଶ୍ରୋତାବନ୍ଧୁ, ପ୍ରତିବର୍ଷ ଆମ ଦେଶରେ ସାପ କାମୁଡ଼ାରେ ବହୁ ଲୋକଙ୍କ ଜୀବନ ଯାଉଛି। କେବଳ ଆମ ଦେଶ କି ପ୍ରଦେଶ ନୁହେଁ, ସାରା ବିଶ୍ୱରେ ଏହି ସମସ୍ୟା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟ୍ରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ବିଶ୍ୱରେ ପ୍ରତିବର୍ଷ ପ୍ରାୟ 5 ଲକ୍ଷ ନିୟୁତ ସାପ କାମୁଡ଼ା ମାମଲା ଚିହ୍ନଟ ହୁଏ। ସେଥିମଧ୍ୟରୁ 2.7 ନିୟୁତ ବିଷାକ୍ତ ସାପ କାମୁଡ଼ା ହେତୁ ହୋଇଥାଏ। ସେହିପରି ପ୍ରତିବର୍ଷ ପ୍ରାୟ 81,000ରୁ 1,38,000 ସାପ କାମୁଡ଼ା ଜନିତ ମୃତ୍ୟୁ ଘଟିଥାଏ। ଏହାଛଡ଼ା ପାଖାପାଖି 4 ଲକ୍ଷ ଲୋକଙ୍କର ବିଷକ୍ରିୟା ହେତୁ ଅଙ୍ଗ କାଟିବାକୁ ପଡ଼ିଥାଏ। ଏଭଳି ପ୍ରେକ୍ଷାପଟରେ ଜଣେ ଭାରତୀୟ ଡାକ୍ତର ଏବଂ ବେଙ୍ଗାଲୁରୁ ସ୍ଥିତ ଏକ ବାୟୋଟେକ୍ କମ୍ପାନୀର ଗବେଷକ ମିଳିତ ଭାବେ ସାପ କାମୁଡ଼ା ଆକ୍ରାନ୍ତଙ୍କ ପରୀକ୍ଷଣ ପାଇଁ ଏକ କିଟ୍ ପ୍ରସ୍ତୁତ କରିଛନ୍ତି। ଯେଭଳି ଗର୍ଭ ଚିହ୍ନଟ ପାଇଁ କିଟ୍ ବ୍ୟବହୃତ ହୁଏ, ଠିକ୍ ସେହିପରି ଏହି କିଟ୍ ସାପ କାମୁଡ଼ିବା ପରେ ରକ୍ତରେ ବିଷ ଅଛି କି ନାହିଁ ତାହା ସୂଚିତ କରିବ। ସ୍ନେକ୍ ଭେନମ୍ ର୍ୟାପିଡ୍ ଟେଷ୍ଟ କିଟ୍ ଭାବରେ ନାମିତ ଏହି କିଟ୍ ସାପ କାମୁଡ଼ା ଜନିତ ମୃତ୍ୟୁ ଓ ଅଙ୍ଗହାନିକୁ ହ୍ରାସ କରିବାରେ ସହାୟକ ହେବ ବୋଲି ଗବେଷକମାନେ ଆଶା ପ୍ରକାଶ କରିଛନ୍ତି। ଆମ ଆଖପାଖରେ ଯଦି କାହାକୁ ସାପ କାମୁଡ଼େ, ତ ଆମେ ସାଧାରଣତଃ କେଉଁ ସାପ କାମୁଡ଼ିଲା ବୋଲି ଜାଣିବାକୁ ଚେଷ୍ଟା କରନ୍ତି। ତାହା ବିଷଧର କି ବିଷଧର ନୁହେଁ ସେ କଥା ନିର୍ଣ୍ଣୟ କରିବାକୁ ଉଦ୍ୟମ କରନ୍ତି। ଯଦି ସାପ ବିଷଧର ହୋଇଥାଏ, ତ ମନରେ ସାପ କାମୁଡ଼ିବାକୁ ନେଇ ଭୟ ଓ ଦ୍ୱନ୍ଦ୍ୱ ଉପୁଜେ। ତେବେ ଏତେ ସବୁ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଗବେଷକମାନେ ଏହି ଦ୍ରୁତ ନିର୍ଣ୍ଣାୟକ ଉପକରଣ ବିକଶିତ କରିଛନ୍ତି।
2: ବନ୍ଧୁ, ୱେବସାଇଟ୍ ଓ ଆପ୍ ଗୁଡ଼ିକର ସୂଚନା ସଂରକ୍ଷଣ ପାଇଁ ଅଧିକରୁ ଅଧିକ ଡାଟା କେନ୍ଦ୍ର ଖୋଲିବାକୁ ପଡୁଛି। ତେବେ ଏହି ଡାଟା କେନ୍ଦ୍ର ଗୁଡ଼ିକୁ ଥଣ୍ଡା ରଖିବାରେ ଅନେକ ଶକ୍ତି କ୍ଷୟ ହୋଇଥିବାରୁ ଏହାର ସମାଧାନ ପାଇଁ ଚାଇନାର ଏକ କମ୍ପାନୀ ସମୁଦ୍ର ପାଣି ତଳେ ଡାଟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛି। ଡାଟା ସେଣ୍ଟର ଗୁଡ଼ିକର ଅଙ୍ଗାର ନିର୍ଗମନକୁ କମାଇବା ପାଇଁ ଏକ ବ୍ୟାପକ ସରକାରୀ ପ୍ରୟାସ ସ୍ୱରୂପ ଏହା ଚାଇନାର ଟେଲିକମ୍ ଓ ରାଷ୍ଟ୍ରୀୟତା ଏଆଇ କମ୍ପ୍ୟୁଟିଂ କମ୍ପାନୀକୁ ସେବା ଯୋଗାଇବ। ପାଣି ତଳେ ରହିବା ଦ୍ୱାରା ଶୀତଳୀକରଣରେ ଖର୍ଚ୍ଚ ହେଉଥିବା ଶକ୍ତିର ପ୍ରାୟ 90% ସଞ୍ଚୟ ହେବ। ଏଥିରେ ବ୍ୟବହୃତ ଶକ୍ତିର 95%ରୁ ଅଧିକ ନବୀକରଣ ଯୋଗ୍ୟ ଉତ୍ସରୁ ଆସିବ। ସମୁଦ୍ରରେ ପାଖ ଆଖରେ ସ୍ଥାପିତ ପବନ କଳଗୁଡ଼ିକରୁ ଏହାର ପ୍ରାୟ ସମସ୍ତ ଶକ୍ତି ଆସିବ। ତେବେ ଡାଟା ସର୍ଭରକୁ ପାଣି ତଳେ ରଖିବା ଦିଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାକୁ ଶୁଷ୍କ ରଖିବା ଏବଂ ଲୁଣ ପାଣି ଦ୍ୱାରା ଅବକ୍ଷୟରୁ ସୁରକ୍ଷିତ ରଖିବା। ସେହିପରି ଡାଟା ସେଣ୍ଟରଗୁଡ଼ିକ ବୁଡ଼ା ଜାହାଜରୁ ନିର୍ଗତ ଶବ୍ଦ ତରଙ୍ଗ ଦ୍ୱାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଛି। ତେବେ ସେଥିପାଇଁ ଆବଶ୍ୟକ ପ୍ରଯୁକ୍ତି ବିଦ୍ୟା ବିକଶିତ ହେଉଛି। ପାଣି ତଳେ ଏଭଳି ଡାଟା ସେଣ୍ଟରଗୁଡ଼ିକୁ ବ୍ୟାପକ ଭାବରେ ପ୍ରତିଷ୍ଠା କରିବା ପୂର୍ବରୁ ନିର୍ମାଣ ଚ୍ୟାଲେଞ୍ଜ ଓ ପରିବେଶଗତ ପ୍ରଭାବ ସମ୍ପର୍କିତ ଚିନ୍ତାଗୁଡ଼ିକୁ ଦୂର କରିବାକୁ ପଡ଼ିବ ବୋଲି କମ୍ପାନୀ କହିଛି।
1: ଯଦିଓ ପାଣ୍ଡା ଭାଲୁଙ୍କୁ ଏବେ ଆଉ ବିଲୟମୁଖୀ ଜନ୍ତୁ ବୋଲି ବିବେଚନା କରାଯାଉ ନାହିଁ, ତଥାପି ସେମାନେ ବିଲୁପ୍ତ ଜନ୍ତୁ ପ୍ରଜାତି ତାଲିକାରେ ଅଛନ୍ତି। ସେପଟେ ସେମାନଙ୍କ ଅସ୍ତିତ୍ୱ ରକ୍ଷା କରିବା ଲାଗି ବୈଜ୍ଞାନିକମାନେ ବି ଉପାୟ ଖୋଜି ପାଇଛନ୍ତି। ସାଇନ୍ସ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ କହୁଛି ଯେ ବୈଜ୍ଞାନିକମାନେ ପାଣ୍ଡା ଭାଲୁ ଚର୍ମକୋଷକୁ କାଣ୍ଡ କୋଷିକାରେ ପରିଣତ କରିପାରୁଛନ୍ତି। ଏହି କାଣ୍ଡ କୋଷିକାକୁ ଶରୀରର ଯେକୌଣସି ପ୍ରକାର

0: ଅଂଶରେ ରୂପାନ୍ତରଣ କରାଯାଇ ପାରିବ, ଫଳରେ ଏହି କାଣ୍ଡକୋଷିକା ଗବେଷଣମାନଙ୍କୁ ଅଧିକରୁ ଅଧିକ ପାଣ୍ଡା ଭାଲୁ ଜାତ କରାଇବାରେ ସହାୟକ ହେବା ସହିତ ସେମାନଙ୍କୁ ହେଉଥିବା ରୋଗ ପାଇଁ ଉପଚାର ବିକଶିତ କରିବ। କାଣ୍ଡକୋଷିକା ହେଉଛି ବିଲୟମୁଖୀ ପ୍ରାଣୀ ପ୍ରଜାତି ଠାରୁ ଅଣାଯାଇ ପାରୁଥିବା ଅସରନ୍ତି ସାମଗ୍ରୀ ଉତ୍ସ, ତାହା ଆପଣାଛାଇ ନବୀକୃତ ହୋଇପାରେ। ଆବଶ୍ୟକ ଅନୁଯାୟୀ ବିଭିନ୍ନ ପ୍ରକାର ଜୀବକୋଷ ପୁନଃ ସର୍ଜନା କରିବାର ସାମର୍ଥ୍ୟ ବି ତାର ଅଛି। ପ୍ରାଣୀ ପ୍ରଜାତିଙ୍କୁ ବିଲୁପ୍ତ ହେବାରୁ ପ୍ରତିରୋଧ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ କାର୍ଯ୍ୟ କରିବ ବୋଲି ଅଧ୍ୟୟନରେ ଉଲ୍ଲେଖ ଅଛି।
1: ବନ୍ଧୁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଜଳ ଅମ୍ଳାଧିକ୍ୟ ବା ଅଧିକ ଖାର ହେଉଛି। ସେ ପାଣି ସଂସ୍ପର୍ଶରେ ଆସି ସମୁଦ୍ରଜୀବୀ ହିଂସ୍ର ମତ୍ସ୍ୟ ହ୍ୟାଙ୍ଗର ବା ସାର୍କ ମାନଙ୍କର ଦନ୍ତ କ୍ଷୟ ହୋଇ ନଷ୍ଟ ହୋଇଯାଉଥିବା ବିଷୟ ଗୋଟିଏ ଅଧ୍ୟୟନରୁ ଜଣାପଡିଛି। ଉକ୍ତ ଅଧ୍ୟୟନର ମୁଖ୍ୟ କହିଛନ୍ତି, ଅତ୍ୟନ୍ତ ହିଂସ୍ର ଜଳଜନ୍ତୁ ସାର୍କର ଦନ୍ତ ହିଁ ହେଉଛି ତାର ମୁଖ୍ୟ ଆୟୁଧ, କିନ୍ତୁ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ଦନ୍ତ ସବୁ ନଷ୍ଟ ଓ ଦୁର୍ବଳ କରିପକାଉଛି। ଅବଶ୍ୟ ସାର୍କ ମାନଙ୍କର ଦନ୍ତ ଅବିରାମ ପଡୁଥାଏ ଏବଂ ସେ ସ୍ଥାନରେ ପୁଣି ନୂତନ ଦନ୍ତ ଉଠୁଥାଏ, କିନ୍ତୁ ଆଜିକାଲି ସମୁଦ୍ର ପାଣିର ଯେଉଁ ଅବସ୍ଥା, ସାର୍କ ମାନଙ୍କର ଦନ୍ତ ପଡି ପୁଣି ନୂଆ ଉଠୁ ଉଠୁ ସେ ପାଣି ସଂସ୍ପର୍ଶରେ ଆସି ତାହା ଅଚିରେ ନଷ୍ଟ ହୋଇଯାଉଛି। ଅର୍ଥାତ୍ ଦନ୍ତ ମରାମତି ଠାରୁ ଦନ୍ତ କ୍ଷୟ ବେଗ ଖୁବ୍ ଅଧିକ ରହିଛି। ଏହାର ପ୍ରକୃତ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଜଳ ଅଧିକରୁ ଅଧିକ କାର୍ବନ୍ ଡାଇଅକ୍ସାଇଡ୍ ବିଶୋଷଣ କରି ଅମ୍ଳାଧିକ୍ୟ ହୋଇଯାଉଛି। ସମ୍ପ୍ରତି ପିଏଚ୍ ବା ପୋଟେନ୍ସିଆଲ ହାଇଡ୍ରୋଜେନ୍ 8.1 ହ୍ରାସ ପାଇ ସମୁଦ୍ର ଜଳ ସାମାନ୍ୟ ଖାରା ହୋଇଯାଉଛି, କିନ୍ତୁ 2300 ବେଳକୁ ଖାରତ୍ୱ 7.3 ହ୍ରାସ ପାଇପାରେ। ସାର୍କ ମାଛ ଦନ୍ତକ୍ଷୟ କଥା ତଦନ୍ତ କରିବା ଲାଗି ସେମାନେ ପରୀକ୍ଷା ବି କରିଥିଲେ, ସେଥିପାଇଁ ସେମାନେ ଆକ୍ୱାରିୟମରେ ସାର୍କ ମାଛ ରଖିଥିଲେ। ସାର୍କ ମାନଙ୍କର ନିୟମିତ ଦନ୍ତ ପଡୁଥିବାରୁ ଗବେଷକମାନେ ଆକ୍ୱାରିୟମରୁ ସେଗୁଡ଼ିକୁ ସଂଗ୍ରହ କରିନେଉଥିଲେ, ସେଥିରୁ ସେମାନେ 50 ଭଲ ଦନ୍ତ ବାଛିନେଲେ। ଭିନ୍ନ ଭିନ୍ନ ପରିମାଣଯୁକ୍ତ ପୋଟେନ୍ସିଆଲ ହାଇଡ୍ରୋଜେନ୍ ଥିବା ସମୁଦ୍ର ପାଣି ଭରା ଟାଙ୍କିରେ ସେ ଦନ୍ତଗୁଡ଼ିକୁ 8 ପକାଇ ରଖାଗଲା। ଶେଷରେ ଦେଖାଗଲା ଅମ୍ଳାଧିକ୍ୟ ବା ଅଧିକ ଖାର ଥିବା ସମୁଦ୍ର ଜଳରେ ପଡ଼ିଥିବା ସାର୍କମାନଙ୍କ ଦନ୍ତକ୍ଷୟ ଅପେକ୍ଷାକୃତ ଅଧିକ। ଏହି ଅଧ୍ୟୟନ ପ୍ରକଳ୍ପ ତତ୍ତ୍ୱାବଧାନ କରିଥିବା ପ୍ରଫେସର କହିଛନ୍ତି, କ୍ଷୟ ହୋଇଥିବା ସାର୍କମାନଙ୍କ ଦନ୍ତଗୁଡ଼ିକର ବାହ୍ୟାଂଶରେ ଫାଟ ଓ ଗର୍ତ୍ତ ହୋଇଥିଲା, ଆଉ ଦନ୍ତମୂଳ ସବୁ ଖାଇଯାଇଥିଲା। ଫ୍ରଣ୍ଟିୟର୍ସ ପତ୍ରିକାରେ ପ୍ରକାଶିତ ଉକ୍ତ ଅଧ୍ୟୟନରେ ବାମ୍ ସାମୁଦ୍ରିକ ପ୍ରାଣୀଙ୍କ ଉପରେ ଜଳବାୟୁ ପରିବର୍ତ୍ତନ ଜନିତ କେତେ କୁପ୍ରଭାବ ପକାଇବ ତାହା ମଧ୍ୟ ଦର୍ଶାଇଛନ୍ତି।
0: ତେବେ ଶ୍ରୋତାବନ୍ଧୁ, ଚେର ଅଥବା ଡାଳପତ୍ର ଦ୍ୱାରା ଗଛଲତା 1-10 ପର୍ଯ୍ୟନ୍ତ ଗଣନା କରିପାରନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ସାଧାରଣ ମଣିଷଟିଏ ନାହିଁ କହିବ, କାରଣ ଗଛଟିଏ ଗଣିତ କରିବାକୁ ଆମେ ବିଶ୍ୱାସ କରିପାରିବା ନାହିଁ। କିନ୍ତୁ ଉଦ୍ଭିଦ ବିଜ୍ଞାନୀମାନେ କହିଛନ୍ତି, କେତେକ ଉଦ୍ଭିଦଙ୍କର ଗଣନା ଦକ୍ଷତା ରହିଛି ଏବଂ ସେମାନେ ସାଧାରଣ ଗଣିତ ବି କଷିପାରନ୍ତି। ଏହି ଅସାଧାରଣ ଦକ୍ଷତା ବଳରେ ସେମାନେ ଆକ୍ରମଣକାରୀ କୀଟପତଙ୍ଗଙ୍କ ସଂଖ୍ୟା ଓ ନିଜେ ଗଚ୍ଛିତ ରଖିଥିବା ଖାଦ୍ୟ ଭଣ୍ଡାରର ଆକଳନ କରିପାରନ୍ତି। ଭେନସ୍ ଫ୍ଲାଇ ଟ୍ରାପ୍ ନାମକ ଉଦ୍ଭିଦ ତା ଉପରେ କୌଣସି ପୋକଚୋକ କିମ୍ବା ଅନ୍ୟ କିଛି ଚାଲୁଥିବା ଅନୁଭବ କଲେ ତତ୍କ୍ଷଣାତ୍ ପତ୍ର ସବୁ ଜାକିଦିଏ, କିନ୍ତୁ 15-20 ସେକେଣ୍ଡ ମଧ୍ୟରେ ଯଦି ବା କୌଣସି ପୋକଚୋକ 2 ଚାଲୁଥିବା ଅନୁଭବ କରନ୍ତି ତେବେ ଯାଇ ସେମାନେ ପତ୍ର ଜାକନ୍ତି। ପତ୍ରରେ ଥିବା ସୂକ୍ଷ୍ମ ଆଂଶୁ ଦ୍ୱାରା ସେମାନେ ପୋକଚୋକମାନଙ୍କ ଗତି ଅନୁଭବ କରନ୍ତି। ଏହି ଗଛରେ ପ୍ରବାହମାନ ଚାର୍ଜ ଆଟମ୍ ବା ଆୟନ ତରଙ୍ଗ ଦ୍ୱାରା ପୋକଚୋକମାନଙ୍କ ଗତିକୁ ବୈଦ୍ୟୁତିକ କମ୍ପନରେ ପରିଣତ କରେ। ଯଦି ବୈଦ୍ୟୁତିକ କମ୍ପନ 2 ଅନୁଭୂତ ହୁଏ ସେ ଗଛ ତାର ପତ୍ର ସବୁ ମୁଦି ଦିଏ। କିନ୍ତୁ 2016 ଦଳେ ଆନ୍ତର୍ଜାତିକ ବୈଜ୍ଞାନିକ ସାବ୍ୟସ୍ତ କରିଥିଲେ ଯେ ବଟାନିକାଲ ଫ୍ଲାଇ ବେଟର ଜାତୀୟ ଉଦ୍ଭିଦ ସବୁ 2 ସଂଖ୍ୟା ଗଣନା କରିପାରନ୍ତି, ଅନ୍ୟୁନ 3 ବୈଦ୍ୟୁତିକ ତରଙ୍ଗ ଅନୁଭବ କରିବା ଯାଏ ସେମାନେ ଅପେକ୍ଷା କରନ୍ତି। ତାପରେ ଉକ୍ତ କୀଟକୁ ଧରି ହଜମ କରିବା ଲାଗି ସେମାନେ ରାସାୟନିକ ପଦାର୍ଥ କ୍ଷରଣ କରନ୍ତି। ଠିକ୍ ସେମିତି ଦିନବେଳା ଆଲୋକ ସଂଶ୍ଲେଷଣ ଦ୍ୱାରା ପ୍ରସ୍ତୁତ କରୁଥିବା ଖାଦ୍ୟକୁ ମଣ୍ଡ ଆକାରରେ ଉଦ୍ଭିଦ ନିଜ ମଧ୍ୟରେ ଗଚ୍ଛିତ ରଖେ, କିନ୍ତୁ କେତେ ପରିମାଣର ଖାଦ୍ୟମଣ୍ଡ ଗଚ୍ଛିତ ରହିଲା ସମୁଦାୟ ଆଲୋକ ସଂଶ୍ଲେଷଣ ସମୟକୁ ବିଭକ୍ତ କରି ଉଦ୍ଭିଦ ଜାଣିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି।
1: ବନ୍ଧୁ, ଉତ୍ତରାଖଣ୍ଡର ନୈନିତାଲକୁ ହ୍ରଦର ସହର ବୋଲି କୁହାଯାଏ। ଏଠାରେ କେବଳ ଗୋଟିଏ କିମ୍ବା 2 ନୁହେଁ, 7 ହ୍ରଦ ରହିଛି। ସେଥିମଧ୍ୟରୁ ପର୍ବତ ଘେରି ରହିଥିବା ରୂପକୁଣ୍ଡ ହ୍ରଦ ଅନ୍ୟତମ। ସୌନ୍ଦର୍ଯ୍ୟ ଓ ଆଶ୍ଚର୍ଯ୍ୟଜନକ ଘଟଣା ଲାଗି ଲୋକମାନେ ଏହି ହ୍ରଦକୁ ଦେଖିବା ପାଇଁ ଭିଡ଼ ଜମାନ୍ତି। ଉତ୍ତରାଖଣ୍ଡର ରୂପକୁଣ୍ଡ ସମୁଦ୍ର ପତନଠାରୁ ପ୍ରାୟ 16,500

0: ଗୁଡିକ ଜାପାନୀ ସୈନ୍ୟମାନଙ୍କର ନୁହେଁ, ବରଂ ଏହା ବେଶ ପୁରାତନ। କିଛି ବୈଜ୍ଞାନିକ କହନ୍ତି ବହୁ ବର୍ଷ ପୂର୍ବେ ହିମସ୍ଖଳନ ଯୋଗୁଁ ଏଠାରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ। ପୁଣି ଆଉ ଏକ ମତ ରହିଛି ଯେ ଏହି ଲୋକମାନେ ଏକ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିଲେ। ହେଲେ ଏହି ପ୍ରସଙ୍ଗରେ ବୈଜ୍ଞାନିକମାନେ ଏକମତ ନୁହନ୍ତି। ତଥାପି 2004 ହୋଇଥିବା ଏକ ଅଧ୍ୟୟନରୁ ରୂପକୁଣ୍ଡ ହ୍ରଦ ସହିତ ଜଡିତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଥିଲା। ଗବେଷଣାରୁ ଜଣାପଡିଲା ଯେ କଙ୍କାଳ ଗୁଡିକ ଦ୍ୱାଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀର ଥିଲା। ଡିଏନ୍ଏ ପରୀକ୍ଷାରୁ ଜଣାପଡିଲା କି କଙ୍କାଳ ଗୁଡିକ ବିଭିନ୍ନ ଭୌଗୋଳିକ ସ୍ଥାନରୁ ଆସିଥିଲା। ଶେଷରେ ବୈଜ୍ଞାନିକମାନେ ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଏହି ବ୍ୟକ୍ତିମାନଙ୍କ ମୁଣ୍ଡ ଉପରେ ଭାରୀ ବଲ୍ ଭଳି ଜିନିଷ ପଡିବା ଯୋଗୁଁ ସେମାନେ ମୃତ୍ୟୁବରଣ କରିଥିଲେ।
1: ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ଜାଣିବା କ୍ରୀଡ଼ା ଜଗତର କିଛି ହାଲଚାଲ। ଢାକାଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ବାଂଲାଦେଶ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ବାଂଲାଦେଶର ପ୍ରଥମ ଇନିଂ ସ୍କୋର 413 ରନ୍ ଜବାବରେ ପାକିସ୍ତାନର ଆଜାନ 103 ରନ୍ ସତ୍ତ୍ୱେ 386 ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି। ପ୍ରଥମ ଇନିଂସରେ 37 ରନ୍ରେ ଅଗ୍ରଣୀ ହାସଲ କରିଥିବା ବାଂଲାଦେଶ ତୃତୀୟ ଦିନ ଖେଳ ଶେଷ ବେଳକୁ ଦ୍ୱିତୀୟ ଇନିଂସରେ ବିନା ୱିକେଟ୍ରେ 7 ରନ୍ କରିବା ସହିତ ମୋଟ 34 ରନ୍ରେ ଆଗୁଆ ରହିଛି। ପାକିସ୍ତାନ ଶେଷ 3 ୱିକେଟ୍ରେ 33 ରନ୍ ମଧ୍ୟରେ ହରାଇବା ସହ 386 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ବାଂଲାଦେଶ ପକ୍ଷରୁ ମେହିନି ହାସାନ ମିରାଜ 5, ତସ୍କିନ୍ ଅହମ୍ମଦ ଓ ତାଇଜୁଲ ଇସ୍ମାଲ 2 ଲେଖାଏଁ ୱିକେଟ୍ ନେଇଥିଲେ।
0: ଚଳିତ ଆଇପିଏଲ୍ରେ ରବିବାର ଉର୍ବେଲ ପଟେଲଙ୍କ ଇନିଂସ ବଳରେ ଲକ୍ଷ୍ନୌକୁ 5 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପରାସ୍ତ କରିଛି। ଲକ୍ଷ୍ନୌର ଜୋସ୍ ଇଂଲିଶ 85 ରନ୍ର ଇନିଂସ ଖେଳିଥିଲେ, ତେବେ ଜେମି ଓଭରଟନ୍ 3 ୱିକେଟ୍ ନେଇ ଲକ୍ଷ୍ନୌର ମଧ୍ୟକ୍ରମକୁ ଧ୍ୱସ୍ତ କରିଥିଲେ। ଫଳରେ ଏକଦା 250 ରନ୍ ଆଡ଼କୁ ଯାଉଥିବା ଲକ୍ଷ୍ନୌ 8 ୱିକେଟ୍ରେ 203 ରନ୍ କରିପାରିଥିଲା। ପରେ ଉର୍ବିଲ୍ଙ୍କ ପ୍ରହାର ଯୋଗୁଁ 4 ବଲ୍ ବାକି ଥାଇ 5 ୱିକେଟ୍ ହରାଇ ସିଏସ୍କେ ଜିତିଥିଲା।
1: କଟକଠାରେ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏସନ୍ ଆନୁକୂଲ୍ୟରେ ରୟାଲ ପବ୍ଲିକ ସ୍କୁଲ କେଶୁରାରେ ରବିବାର ଚତୁର୍ଥ ନଳିନୀକାନ୍ତ ଆଚାର୍ଯ୍ୟ ସ୍ମାରକୀ ରାଜ୍ୟ ଓପନ୍ ଚେସ୍ ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓମ୍ ଆଦିତ୍ୟ ଖଡ଼ାଙ୍ଗ ଚାମ୍ପିୟନ୍, ସାର୍ଥକ ମହାନ୍ତି ରନର୍ସଅପ୍ ଓ ନଟବର ଦାସ ତୃତୀୟ ସ୍ଥାନ ହାସଲ କରିଛନ୍ତି।
0: ସାଂଘାଇଠାରେ ଚାଲିଥିବା ତୀରନ୍ଦାଜି ବିଶ୍ୱକପ୍ ଦ୍ୱିତୀୟ ଚରଣରେ ଭାରତକୁ ରବିବାର ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ରିକର୍ଭ ଦଳଗତରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଦୀପିକା କୁମାରୀ, ଅଙ୍କିତା ଭକତ ଓ କୁମକୁମ ମୋହତକୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲରେ 5-4 ଚୀନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏକ ସମୟରେ ଖେଳର 4-4 ଟାଏ ରହିଥିଲା। ଶେଷ ଗେମ୍ରେ ଭାରତ 28-26 ଜିତି ମ୍ୟାଚ୍କୁ 5-4 ବିଜୟ ହୋଇଥିଲା।
1: ରାୟପୁରଠାରେ ଆଇପିଏଲ୍ରେ ରବିବାର ଏକ ରୋମାଞ୍ଚକ ମ୍ୟାଚ୍ରେ ଶେଷ ବଲ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରାସ୍ତ କରିଛି। ଶେଷ 3 ବଲ୍ରୁ ଜିତିବା ପାଇଁ ଆର୍ସିବିକୁ 9 ରନ୍ର ଆବଶ୍ୟକ ଥିଲା। ଚତୁର୍ଥ ବଲ୍ରେ ଭୁବନେଶ୍ୱର କୁମାର ଛକା ମାରିବା ପରେ ଏକ ସିଙ୍ଗଲ୍ ନେଇଥିଲେ। ଶେଷ ବଲ୍ରୁ 2 ରନ୍ ଆବଶ୍ୟକ ଥିବାବେଳେ ରାସିକ୍ ସାଲାମ ଏହା ହାସଲ କରିନେଇଥିଲେ। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ତିଲକ ବର୍ମା ଓ ନମନଧୀରଙ୍କ ଲଢୁଆ ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ 7 ୱିକେଟ୍ରେ 166 ରନ୍ କରିଥିଲା। ପରେ କୁନାଲ ପାଣ୍ଡିଆଙ୍କ ଲଢୁଆ 73 ରନ୍ ବଳରେ ଶେଷ ବଲ୍ରେ 8 ୱିକେଟ୍ ହରାଇ ଆର୍ସିବି ଜିତି ନେଇଥିଲା। ଏକାଦଶ ମ୍ୟାଚ୍ରେ ସପ୍ତମ ବିଜୟ ପରେ ଆର୍ସିବି ପଏଣ୍ଟ ଟେବୁଲ୍ର ଶୀର୍ଷକୁ ଉଠିପାରିଛି ଏବଂ ଏହି ମ୍ୟାଚ୍ରେ ଅଷ୍ଟମ ପରାଜୟ ଯୋଗୁଁ ଲକ୍ଷ୍ନୌ ପରେ 5 ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଏହି ମ୍ୟାଚ୍ରେ ଭୁବନେଶ୍ୱର କୁମାର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବୋଲି ଘୋଷିତ ହୋଇଥିଲେ।
0: ଆଲମଟିଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ସୁଟ୍ଗନ୍ରେ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି ନିରୁ ଧଣ୍ଡା ଓ ବିଭାନ କପୁର। ରବିବାର ଫାଇନାଲ ରାଉଣ୍ଡରେ ନିରୁ ଓ ବିଭାନ ପ୍ରଥମ 30 ଟାର୍ଗେଟ୍ରୁ 24 ଟାର୍ଗେଟ୍

0: ପୂରଣ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଥିଲେ। ଏଥିରେ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଇଟାଲୀର ସିଲଭାନା ଷ୍ଟାନକୋ ଓ ପୂର୍ବତନ ବିଶ୍ୱ ଚାମ୍ପିୟନ ମୁରାଓ ଡି ଫିଲିପ୍ସ 25 ଟାର୍ଗେଟ୍ ପୂରଣ କରି ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଥିଲେ। ଚାଇନିଜ୍ ତାଇପେଇର କୁନ୍ ପି ୟାଙ୍ଗ ଓ ୱାନ୍ ୱି ଲିଉ ଯୋଡ଼ି 36 ଟାର୍ଗେଟ୍ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
1: ଶ୍ରୋତା ବନ୍ଧୁ, ଆମ ଦେଶ ଭାରତ ପାଇଁ ଆଜିର ଦିନ ଅତ୍ୟନ୍ତ ଗୌରବମୟ, କାରଣ ଆଜି ହେଉଛି ରାଷ୍ଟ୍ରୀୟ ପ୍ରଯୁକ୍ତି ବିଦ୍ୟା ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ।
0: ହଁ ବନ୍ଧୁ, ଆଜିର ଦିନ ଅର୍ଥାତ୍ ମେ ମାସ 11 ତାରିଖ ମନେ ପକାଇ ଦିଏ 1998 ମସିହାର ରାଜସ୍ଥାନର ପୋଖରାନଠାରେ ଅପରେସନ ଶକ୍ତି ଅଧୀନରେ କରାଯାଇଥିବା ଐତିହାସିକ ସଫଳ ପରମାଣୁ ପରୀକ୍ଷଣକୁ, ଯାହାପରେ ଭାରତ ବିଶ୍ୱମଞ୍ଚରେ ନିଜର ବୈଜ୍ଞାନିକ ସାମର୍ଥ୍ୟର ଏକ ନୂତନ ପରିଚୟ ସୃଷ୍ଟି କରିଥିଲା।
1: ଏହି ଦିନ ଆମକୁ ସ୍ମରଣ କରାଏ ଯେ ବିଜ୍ଞାନ ଓ ପ୍ରଯୁକ୍ତି କେବଳ ଆବିଷ୍କାରରେ ସୀମିତ ନୁହେଁ, ବରଂ ଏହା ଦେଶର ଅଗ୍ରଗତି, ଆତ୍ମନିର୍ଭରଶୀଳତା ଓ ଭବିଷ୍ୟତର ଭିତ୍ତି ଅଟେ। ତେବେ ଚଳିତ ବର୍ଷ ଏହି ଦିବସର ଥିମ୍ ରଖାଯାଇଛି ରେସ୍ପନ୍ସିବଲ ଇନୋଭେସନ୍ ଫର୍ ଇନ୍କ୍ଲୁସିଭ୍ ଗ୍ରୋଥ, ଅର୍ଥାତ୍ ଏପରି ପ୍ରଯୁକ୍ତିର ନବସୃଷ୍ଟି ଯାହା କେବଳ ଉନ୍ନତି ପାଇଁ ନୁହେଁ ବରଂ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ପାଖକୁ ସମାନ ସୁଯୋଗ ଓ ସୁବିଧା ପହଞ୍ଚାଇବା।
0: ସତରେ ବନ୍ଧୁ, ନୂତନ ଚିନ୍ତାଧାରା, ଗବେଷଣା ଓ ପ୍ରଯୁକ୍ତିର ସଠିକ୍ ବ୍ୟବହାର ହିଁ ଗୋଟିଏ ଦେଶକୁ ଆଗକୁ ନେଇଯାଏ, ଆଉ ଆଜିର ଯୁବପିଢ଼ି ହିଁ ଆଗାମୀ ଭାରତର ସେହି ନବସୃଷ୍ଟିର ଶକ୍ତି। ତାଙ୍କର ଚିନ୍ତାଧାରା, ଦକ୍ଷତା ଓ ସୃଜନଶୀଳତା ଆସନ୍ତା ଦିନର ଭାରତକୁ ଅଧିକ ସଶକ୍ତ ଓ ସମୃଦ୍ଧ କରି ଗଢ଼ିବ ବୋଲି ଆମର ଆଶା ଓ ବିଶ୍ୱାସ।
2: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
1: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ଆଦୌ ଭୁଲିବେ ନାହିଁ।
2: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
2: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ଆଜିର ଅନ୍ୱେଷରେ ମୁଁ ଥିଲି ଆପଣମାନଙ୍କ ସାଥୀ ଅନନ୍ୟା,
2: ଆଉ ମୁଁ ପ୍ରତୀକ୍ଷା
1: ରହୁଛୁ।
2: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଓପା ଚାକିରି ମିଳିଗଲା।
2: ଆରେ ବାଃ ଅଭିନନ୍ଦନ। ଏବେ ବହୁତ ଗୁଡାଏ ସପିଂ।
1: ହଁ ଓପା ନୂଆ ମୋବାଇଲ ଜିନ୍ସ ଜ୍ୟାକେଟ।
2: ରହିଯା ରାଜକୁମାର, ସାଲାରୀ ପୂର୍ବରୁ ଖର୍ଚ୍ଚ,
1: ଇନ୍ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
2: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
1: କିନ୍ତୁ ଓପା
2: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
1: ହଁ ଓପା, ପାର୍ଟି ମୋର, ବଜେଟ୍ ତୋର।
3: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
8: ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିଥିଲୁ ଆକାଶବାଣୀର କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ 6:00। କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା, ଆଜି 6:02 ଶୁଣିପାରିବେ ଆଦିବାସୀ ଗୀତକୁ ନେଇ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ପ୍ରଚାର କରିବୁ ହୋ ଗୀତ ରାମଚରିତ ମାନସ। ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ 6:10। ଯୁବଶକ୍ତି ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ଆଜି 6:30। ଓଡ଼ିଆ ଆଲବମ୍ ଗୀତ ରହିଛି 7:30 ଆମ ଚାଷବାସ କାର୍ଯ୍ୟକ୍ରମ। କେତୋଟି ଦେଶଭକ୍ତି ଗୀତ ଶୁଣିପାରିବେ 8:00। 8:15 ଖେଳ ଜଗତ କାର୍ଯ୍ୟକ୍ରମ।

ଲୋକଗୀତ କ୍ରମରେ ଖଞ୍ଜଣି ପ୍ରଚାର କରିବ ଆଜି ରାତି 10:00 10:30 ବାଜି 30 ମିନିଟରେ ସିନେତରଙ୍ଗ କାର୍ଯ୍ୟକ୍ରମ। ଏଥିରେ ଶୁଣିପାରିବେ କେତୋଟି ଚଳଚ୍ଚିତ୍ରର ଗୀତ। ଏହା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀର କଟକ, ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ସନ୍ଧ୍ୟା 6:02 ପ୍ରଚାର କରୁଛୁ ଆଦିବାସୀ ଗୀତକୁ ନେଇ କାର୍ଯ୍ୟକ୍ରମ ବନସୁରଭୀ। ଆଜି ଏଥିରେ ଶୁଣନ୍ତୁ ହୋ ଗୀତ। ଗୀତଟିକୁ ପରିବେଷଣ କରିଛନ୍ତି ଶିଳ୍ପୀ ଡାବର ଲାମାଇ ଏବଂ ତାଙ୍କର ସାଥୀମାନେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ଶୁଣୁଥିଲେ ବନସୁରଭିରେ ହୋ ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ଏପିସୋଡ୍ ନମ୍ବର 14।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 14ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଯୁବବର୍ଗଙ୍କ ସ୍ଲୋଗାନ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଶୁଭେନ୍ଦୁ ମେହେର।
1: ରକ୍ତଦାନ ମହତ ଦାନ ହେଉ ଆଜିର ଯୁବବର୍ଗଙ୍କୁ ଆହ୍ୱାନ। କି ସୁନ୍ଦର ଆହା, କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ, ମହିମା ତୁମ୍ଭର ଅଟେ ଅନନ୍ତ ଅପାର। ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ, ନଈ ନାଳ ନିର୍ଝରିଣୀର କୁଳୁକୁଳୁ ନାଦ ଏ ସୃଷ୍ଟିର ଆନନ୍ଦମୟ ଉପାଦାନ। ଏତେ ସୁନ୍ଦର ଉପାଦାନ ସବୁକୁ ଖଞ୍ଜି ଭଗବାନ ସୁନ୍ଦର ସୃଷ୍ଟିଟିଏ ତିଆରି କରିଛନ୍ତି। ସେଇ ମଧୁମୟ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ମଣିଷକୁ ସବୁଠୁ ଅଧିକ ସୁନ୍ଦର ଓ ବୁଦ୍ଧିମାନ କରି ଗଢି ତୋଳିଛନ୍ତି। ତେଣୁ ତ ସ୍ୱଭାବ କବି ଗଙ୍ଗାଧର ମେହେର ଗାଇ ଉଠିଛନ୍ତି, ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ। ପ୍ରକୃତରେ ଏଇ ଜଗତ ହିଁ ଭଗବାନଙ୍କର ଦାନ ଓ ମଣିଷ ହିଁ ଭଗବାନଙ୍କର ଶ୍ରେଷ୍ଠ ସୃଷ୍ଟି। ବେଳେବେଳେ ମଣିଷର ବ୍ୟସ୍ତ ବହୁଳ ଜୀବନର ଘଟଣା, ଦୁର୍ଘଟଣା ବା ରୋଗ ହିଁ ତାର ଜୀବନର ପଥକୁ ଅଟକାଇ ଦିଏ। ଦେବଦୂତ ଭଳି କେବେ କେବେ ଯଦି ସହୃଦୟ ବ୍ୟକ୍ତି ଜଣେ ସେହି ବିପଦ ସମୟରେ ରକ୍ତ ବୁନ୍ଦାଏ ଦାନ କରନ୍ତି, ପ୍ରାଣୀଟିଏ ବଞ୍ଚିଯାଏ। ସେଥିପାଇଁ ରକ୍ତଦାନ ହେଉଛି ପୃଥିବୀର ଶ୍ରେଷ୍ଠ ଦାନ। ଆଦିମ କାଳରୁ ଆଜି ପର୍ଯ୍ୟନ୍ତ ଏ ପୃଥିବୀ ପୃଷ୍ଠରେ ଯେତେ ପ୍ରକାର ଦାନ ଅଛି, କୌଣସି ଦାନରେ ମଣିଷ ଜୀବନ ପାଏ ନାହିଁ, କେବଳ ରକ୍ତଦାନରେ ମଣିଷ ଜୀବନ ପାଇଯାଏ। ସେଥିପାଇଁ ତ ସ୍ଲୋଗାନ ଅଛି, ରକ୍ତଦାନ ଜୀବନ ଦାନ, ରକ୍ତଦାନ ମହାପୁଣ୍ୟ। ପୁରାଣ କାଳରୁ ଅନ୍ନଦାନ, ବସ୍ତ୍ରଦାନ, ଗୋଦାନ, ଭୂମିଦାନ, ସୁବର୍ଣ୍ଣଦାନ ଓ ଶିକ୍ଷାଦାନ ଆଦି ଅନେକ ପ୍ରକାର ଦାନ ରହିଛି। ଏସବୁ ଦାନ କରି ସାରିବା ପରେ ମଣିଷ ଯେତିକି ଆତ୍ମତୃପ୍ତି ଲାଭ କରେ, ତାଠାରୁ ଅଧିକ ଆତ୍ମତୃପ୍ତି ରକ୍ତଦାନ କଲେ ମିଳିଥାଏ। ମଣିଷକୁ ଶ୍ରେଷ୍ଠ ପ୍ରାଣୀ ଭାବରେ ଭଗବାନ ଯେହେତୁ ଗଢିଛନ୍ତି, ଶ୍ରେଷ୍ଠତ୍ଵକୁ ବଜାୟ ରଖିବା, ମାନବିକତାର ପରିଚୟ ଦେବା, ସମାଜ ପାଇଁ, ଜାତି ପାଇଁ, ମାଟି ପାଇଁ କିଛି କରିବାର ଦାୟିତ୍ୱ ଆମ୍ଭମାନଙ୍କର ରହିଛି। ନିଜକୁ ସମାଜ ପାଖରେ ସମର୍ପିତ ରଖିପାରିଲେ ଜୀବନ ସାର୍ଥକ ହେବ ନିଶ୍ଚୟ। ସେଥିପାଇଁ ସନ୍ଥ କବି ଭୀମ ଭୋଇ ସେଦିନ ଗାଇ ଉଠିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ। ଏଠାରେ କିନ୍ତୁ ପ୍ରାଣୀଙ୍କ ଦୁଃଖ ଦୂର ହେବା ସହିତ ନିଜେ ମଧ୍ୟ ଆନନ୍ଦ ଓ ଆତ୍ମତୃପ୍ତି ପାଇପାରିବା, କାରଣ ରକ୍ତର ବିକଳ୍ପ ଆଜି ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ। ଅନେକଙ୍କର ଭ୍ରାନ୍ତ ଧାରଣା ବି ଥାଏ ଯେ ରକ୍ତଦାନ କରିଦେଲେ ଆମର ଶରୀର ଦୁର୍ବଳ ହୋଇଯିବ, ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ, କାରଣ ଗୋଟିଏ ବୁନ୍ଦା ରକ୍ତରେ 3.5 ମିଲିୟନ ଲୋହିତ ରକ୍ତକଣିକା ଥାଏ। ରୋହିତ ରକ୍ତକଣିକା ଥିବାରୁ ଲାଲ ଦେଖାଯାଏ। ରକ୍ତଦାନ କରିବା ପରେ ଏହି ରକ୍ତ 2 ସପ୍ତାହରୁ 3 ସପ୍ତାହ ମଧ୍ୟରେ ଭରଣା ହୋଇଯାଏ। ରକ୍ତଦାନ ଅର୍ଥ ନିଜ ଶରୀରରୁ ସ୍ୱଇଚ୍ଛାରେ ରକ୍ତ ବାହାର କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦେବା। ଏହା ଏକ ମହତ ଦାନ। ରକ୍ତ ଏମିତି ଏକ ଜିନିଷ ଯାହା ଅନ୍ୟ କେଉଁଠି ତିଆରି ହୁଏ ନାହିଁ, କେବଳ ମଣିଷ ହିଁ ମଣିଷକୁ ଦେଇପାରିବ। ଦୁର୍ଘଟଣା, ଅସ୍ତ୍ରୋପଚାର, କର୍କଟ, ଥାଲାସେମିଆ, ପ୍ରସବ ସମୟରେ ମା ମାନଙ୍କୁ ରକ୍ତ ଦରକାର ହୁଏ। ଆମେ ଯାହାକୁ ରକ୍ତ ଦେଉଛନ୍ତି ତାକୁ ଜାଣିନୁ, ତଥାପି ଆମ ରକ୍ତ ତାଙ୍କର ଜୀବନ ବଞ୍ଚାଉଛି। ଏହା ହିଁ ପ୍ରକୃତ ମାନବିକତା। ଗୋଟିଏ ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ। ଜଣେ ଲୋକ ରକ୍ତ ନ ଦେଲେ ବି ଏହି ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ ପୁରିଗଲେ ଆପେ ଆପେ ମରିଯାଏ। ରକ୍ତଦାନ କଲେ ଗୋଟିଏ ଲୋକର ଜୀବନ ରକ୍ଷା ହୋଇଯାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କିଛି ପୁଣ୍ୟ ମଧ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଜୀବନ ପ୍ରଦାୟିନୀ ଲାଲ ରକ୍ତ କଣିକାର ଦାନ ଯେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରେ, ଏଥିରେ ଦ୍ୱିମତ ନାହିଁ। ଆମେ 18 ବର୍ଷରୁ ଆରମ୍ଭ କରି 60 ବର୍ଷ ପର୍ଯ୍ୟନ୍ତ ରକ୍ତଦାନ କରିପାରିବା। ରକ୍ତଦାନ ପ୍ରାୟ 90 ଦିନ ବ୍ୟବଧାନରେ କରିପାରିବା। ଜଣେ ସୁସ୍ଥ ସବଳ ମଣିଷ ଦେହରେ 5-6 ଲିଟର ରକ୍ତ ଥାଏ। ରକ୍ତଦାନ କରିବା ସମୟରେ ନିଜର ଶରୀର ସୁସ୍ଥ ଓ ସବଳ ଥିବା ସହ ଓଜନ 45 କିଲୋଗ୍ରାମରୁ ଅଧିକ ଓ ହିମୋଗ୍ଲୋବିନ 12.5ରୁ ଅଧିକ ଥିବା ନିହାତି ଆବଶ୍ୟକ। ପୁରୁଷ 3 ମାସରେ ଥରେ ଓ ମହିଳା 4 ମାସରେ ଥରେ ରକ୍ତ ଦେଇପାରିବେ। ରକ୍ତଦାନ କରିବା ସମୟରେ ପେଟ ଖାଲି ନଥିବ କିମ୍ବା ସମ୍ପୂର୍ଣ୍ଣ ଭର୍ତ୍ତି ହୋଇନଥିବା ଆବଶ୍ୟକ।

0: ହାଲକା ଖାଦ୍ୟ ଖାଇ ରକ୍ତଦାନ କରିବା ଠିକ ଅଟେ। ରକ୍ତଦାନ କରିବା ଦୁଇ ମାସ ପୂର୍ବରୁ କୌଣସି ପ୍ରକାରର ଟୀକା ନେଇନଥିବା ଆବଶ୍ୟକ ଅଟେ। ଆମେ ବାରମ୍ବାର ରକ୍ତଦାନ କରିବା ଦ୍ୱାରା ଆମ ଶରୀରର ଅନେକ ରୋଗ ବିଷୟରେ ପରୀକ୍ଷା ମଧ୍ୟ ହୋଇପାରିବ। ରକ୍ତ ଗ୍ରୁପ ନିର୍ଣ୍ଣୟ ସହିତ HIV, AIDS, ଜଣ୍ଡିସ, ସିଫିଲିସ, ମ୍ୟାଲେରିଆ, ହେମୋଗ୍ଲୋବିନ ଆଦି ପରୀକ୍ଷା ହୋଇଥାଏ, ଯାହାଫଳରେ ନିଜ ଶରୀରର ରୋଗ ବିଷୟରେ ଆମେ ଜାଣିପାରୁ। ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ ନୂଆ ରକ୍ତକୋଷ ତିଆରି ହୁଏ, କୋଲେଷ୍ଟ୍ରଲ ବା ଚର୍ବି ଅଂଶ କମିଯିବା ସହ ହୃଦରୋଗ, ମଧୁମେହ ରୋଗ, ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ସେଥିପାଇଁ ରେଡକ୍ରସ ସଂସ୍ଥା ମାଧ୍ୟମରେ ଆଜି ଅନେକ ଅନୁଷ୍ଠାନ, ଯୁବଗୋଷ୍ଠୀ, ସାମାଜିକ ସଂସ୍ଥା ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ରକ୍ତ ସଂଗ୍ରହ କରି ରକ୍ତ ଅଭାବ ସମୟରେ ଯୋଗାଇ ଦେବାର ମାଧ୍ୟମ ସାଜୁଛନ୍ତି। ରକ୍ତଦାନ କରି ସାମାଜିକ ସେବା କରିବା ସହିତ ଆଉ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ପାରୁଛନ୍ତି। ରକ୍ତଦାନ କରିବା ପରେ ମନରେ ଏକ ଅଲଗା ଶାନ୍ତି ଆଉ ସନ୍ତୋଷ ମିଳେ, କାରଣ ଆମେ ଏକ ଅଜଣା ଲୋକର ଜୀବନ ବଞ୍ଚାଇ ପାରିଲେ। ରୋଗୀ ଅପରେସନ ହେବା ପୂର୍ବରୁ ରକ୍ତର ଆବଶ୍ୟକତା ହୋଇଥାଏ। ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତି ପାଇଁ ରକ୍ତ ହେଉଛି ସବୁଠାରୁ ଅଧିକ ମୂଲ୍ୟବାନ। ଯେକୌଣସି ଦେଶ ବିକଶିତ ହେବା ପାଇଁ ତାର ନାଗରିକ ପ୍ରଥମେ ସୁସ୍ଥ ହେବା ଆବଶ୍ୟକ। ପ୍ରତିବର୍ଷ ଭାରତରେ 12%ରୁ ଅଧିକ ଲୋକ ରକ୍ତ ଅଭାବରେ ମୃତ୍ୟୁବରଣ କରୁଛନ୍ତି। ଯେତେବେଳେ ଆମେ ରକ୍ତଦାନ କରୁ, ଆମେ ଜଣେ ଶ୍ରମିକ, ଜଣେ କୃଷକ, ଜଣେ ଯବାନ, ଜଣେ ଡାକ୍ତର, ଜଣେ ବୈଜ୍ଞାନିକଙ୍କର ଜୀବନ ବଞ୍ଚାଇ ଥାଉ। ସେମାନେ ବଞ୍ଚିଲେ ହିଁ ଦେଶ ଗଢିବେ। ରକ୍ତଦାନ ସିଧାସଳଖ ସମାଜର ପୁଞ୍ଜିକୁ ବଢାଏ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ 2047 ସଂକଳ୍ପ କେବଳ ରାସ୍ତା, ବିଜୁଳି, ଶିଳ୍ପ ନୁହେଁ, ଏକ ସୁସ୍ଥ, ସକ୍ଷମ ଓ ସହାନୁଭୂତିଶୀଳ ଭାରତର ପରିକଳ୍ପନା। ରକ୍ତଦାନ ଏହି ସଂକଳ୍ପ ସହ ଏମିତି ଯୋଡି ହୋଇ ରହିଛି ଆମର ଭାବନା, ବିକଶିତ ଭାରତର ମୂଳଦୁଆ। ଏହା ଦେଶର ବିଶ୍ୱାସ ଓ ସହାନୁଭୂତିର ପୁଞ୍ଜି ତିଆରି କରେ। ଯେତେବେଳେ ପ୍ରତି ଯୁବକ ବର୍ଷକୁ ଅନ୍ତତଃ ଥରେ ବି ରକ୍ତଦାନ କରିବେ, ଭାରତ ରକ୍ତ କ୍ଷେତ୍ରରେ ଆତ୍ମନିର୍ଭର ହୋଇଯିବ। ଯେଉଁ ଦେଶର ନାଗରିକ ବିନା ସ୍ୱାର୍ଥରେ ଅନ୍ୟ ପାଇଁ ରକ୍ତ ଦିଅନ୍ତି, ସେ ଦେଶ ହିଁ ପ୍ରକୃତରେ ବିକଶିତ। ସଚେତନତା ସହ ଆଗେଇ ଆସିଲେ ଆମକୁ କାହାର ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହା ହିଁ ଆତ୍ମନିର୍ଭର ଭାରତ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଉଚ୍ଚ ନୀଚ ଭେଦଭାବ ଭୁଲି ଆମେ ସମସ୍ତେ ରକ୍ତଦାନ ପାଇଁ ସଂକଳ୍ପ ନେବା। ଏ ସମାଜ ପାଇଁ ଏକ ନୂତନ ଆଲୋକ ସାଜିବା, ନିଜେ ରକ୍ତଦାନ କରିବା ସହିତ ନିଜର ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, ସାହି ପଡ଼ିଶାର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ ରଖିବା। ତେବେ ଆସନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା।
1: ଶୁଣୁଥିଲେ ଆଲୋଚନା ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଶୁଭେନ୍ଦୁ ମେହେର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। RBI କହେ,
5: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାରେ ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ।

0: ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: विनाश में सृजन के संकल्प को जिसे सोमनाथ ने चरितार्थ किया है, मैं यहाँ देख रहा हूँ असत्य पर सत्य की विजय को जिसे प्रभाष पाटन ने बार बार जिया है, मैं यहाँ देख रहा हूँ हजारों वर्षों की आध्यात्मिक चेतना को जिसने मानव मात्र के कल्याण की सीख समूचे विश्व को दी है, मैं यहाँ देख रहा हूँ भारत के उस अविनाशी स्वरूप को जिसे सदियों के कुत्सित प्रयास भी न मिटा सके न हरा सके।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ, ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମରଜୀ ଗୋହିଲ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣ ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ିତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି। କଟକର ଧବଳେଶ୍ୱର ପୀଠ, ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ସୋମନାଥ ମନ୍ଦିରର ସିଧାସଳଖ ପୂଜାର୍ଚ୍ଚନା ଦେଖିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଯୋଜନା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଚଳିତ ମାସରେ 9 ଦିନ ଧରି ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତମାସ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆର୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ସିସିଟିଭି ମଧ୍ୟରେ ସମସ୍ତ ଗଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନୂଆପଡ଼ା ଜିଲ୍ଲାର ଖରିଆର ପର୍ଯ୍ୟନ୍ତ ପ୍ରାୟ 70 କିଲୋମିଟର ଦୀର୍ଘ ରାସ୍ତାକୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ରାସ୍ତା ମଧ୍ୟରେ 5ଟି ମୁଖ୍ୟ ସେତୁ ଓ 15ଟି ଛୋଟ ସେତୁର ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ପାଇଁ 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ 91 କୋଟି

0: ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଇଛି। 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଭେଡେନ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 69 ଅଭିଯୋଗର ଶୁଣାଣି କରାଯାଇ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 29 ଅଭିଯୋଗର ଶୁଣାଣି କରି 3 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 30,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ 2 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 2 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅଭିଯୋଗର ଶୁଣାଣି କରି 5 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ମଧୁମିତା ରଥ 19 ସମସ୍ୟାର ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶୁଣାଣି କରି 29 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 21 ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 6 ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା। 4 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ 57 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ 1000 ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ୍ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
1: ତମେ ତ ବଞ୍ଚାଇ ଦେଲ ଦିଦି,
2: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସୋମନାଥ ଅମୃତ ପର୍ବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଗୁଜରାଟ ସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଇଛି। 5 ଦିନ ଧରି ଜାରି ରହିଥିବା ଏହି ସମାରୋହ କୁମ୍ଭାଭିଷେକ ସହ ସମାପନ ହୋଇଛି। 11 ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ଦ୍ୱାରା ମନ୍ଦିର ଶିଖରରେ କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅଭିଷେକ କରାଯାଇଛି। 90 ମିଟର ଉଚ୍ଚ କ୍ରେନ୍ ବ୍ୟବହାର ମାଧ୍ୟମରେ ଏକ ବିଶାଳ କୁମ୍ଭକୁ ମନ୍ଦିର

ଶିଖରକୁ ଉଠାଯାଇ ବୈଦିକ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପବିତ୍ର ଜଳବିଧି ଅନୁଷ୍ଠିତ ହୋଇଛି। ଭାରତୀୟ ବାୟୁସେନାର ଯବାନ ପବିତ୍ର ପ୍ରଭାସ ପଟନ ଭୂମିରେ ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ବାୟୁ ଏବଂ ଭୂମିବାୟୁ ମଧ୍ୟରେ ସମନ୍ୱିତ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଏକ ହେଲିକପ୍ଟର ମାଧ୍ୟମରେ ମନ୍ଦିର ଶିଖର ଉପରେ ଗତକାଲି ପୁଷ୍ପବୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିଛନ୍ତି। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ବହୁ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ଭାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲା। ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃ ନିର୍ମାଣ ମାଧ୍ୟମରେ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ସୋମନାଥ ମନ୍ଦିର ଭାରତର ସବୁଠାରୁ ପବିତ୍ର ତୀର୍ଥସ୍ଥଳୀଗୁଡ଼ିକ ମଧ୍ୟରୁ ଗୋଟିଏ। ଭଗବାନ ଶିବଙ୍କ 12 ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବେ ସୋମନାଥ ମନ୍ଦିରକୁ ଗଣନା କରାଯାଏ। ଚଳିତ ବର୍ଷ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଗତ ଜାନୁଆରୀ 11 ଏବଂ 12 ତାରିଖରେ ଅନୁଷ୍ଠିତ ସ୍ୱାଭିମାନ ପର୍ବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେଠାରେ ପବିତ୍ର ପୂଜା ଏବଂ ଜାତିର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। 72 ଘଣ୍ଟା ଧରି ଓଙ୍କାର ମନ୍ତ୍ର ମଧ୍ୟ ଜପ କରାଯାଇଥିଲା। ପ୍ରଭାସ ପଟନଠାରେ ଏକ ବିଶାଳ ସୌର୍ଯ୍ୟଯାତ୍ରା ଆୟୋଜନ ସହ ଶତାବ୍ଦୀ ଧରି ସୋମନାଥ ମନ୍ଦିରକୁ ସୁରକ୍ଷିତ ରଖିଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଲୋ ଚଲେ ସୋମନାଥ ଅଧୀନରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରାକୁ ଗତମାସ 30 ତାରିଖରେ ଶୁଭାରମ୍ଭ କରାଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ 1300ରୁ ଅଧିକ ଭକ୍ତ ସୋମନାଥ ଯାତ୍ରା କରିଥିଲେ। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଭକ୍ତଙ୍କ ପାଇଁ ଉନ୍କକ୍ତ ହୋଇଥିଲା। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ବର୍ଷ ପୁନଃ ନିର୍ମିତ ମନ୍ଦିରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପୂର୍ବରୁ ସ୍ୱାଧୀନତା ପରେ 1947 ମସିହାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ଧ୍ୱଂସାବଶେଷ ପରିଦର୍ଶନ କରିବା ସହିତ ମନ୍ଦିର ପୁନଃ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଭାରତର ସାଂସ୍କୃତିକ ଆତ୍ମବିଶ୍ୱାସକୁ ପୁନରୁଦ୍ଧାର କରିବା ପାଇଁ ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଅତ୍ୟାବଶ୍ୟକ ବୋଲି ସର୍ଦ୍ଦାର ପଟେଲ ଦୃଢ଼ ବିଶ୍ୱାସ ରଖିଥିଲେ। ଜନଭାଗିଦାରୀ ଏବଂ ଜାତୀୟ ସଂକଳ୍ପ ମାଧ୍ୟମରେ ବର୍ତ୍ତମାନର ଏହି ମନ୍ଦିର କୈଳାସ ମହାମେରୁ ପ୍ରସାଦ ସ୍ଥାପତ୍ୟ ଶୈଳୀରେ ପୁନଃ ନିର୍ମିତ ହୋଇଛି। 2003 ମସିହାରେ ସେଠାରେ ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀ ଆରମ୍ଭ ହୋଇଥିଲାବେଳେ 2017ରେ ଏହାକୁ ଅଧିକ ବିକଶିତ କରାଯାଇଥିଲା। 3D ଲେଜର ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ସେଠାରେ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇପାରିଛି। ମନ୍ଦିରର 27 ଫୁଟ ଧ୍ୱଜାଦଣ୍ଡ ସ୍ଥାୟୀ ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରତିନିଧିତ୍ୱ କରୁଛି। ମନ୍ଦିରରେ ଥିବା 1666 ସୁନା ଖଚିତ କଳସ ଏବଂ 14,200 ଧ୍ୱଜ ଶତାବ୍ଦୀ ଧରି ଶ୍ରଦ୍ଧା ଏବଂ କାରିଗରୀ କୌଶଳକୁ ପ୍ରତିଫଳନ କରିଆସୁଛି। ଭାରତର ତୀର୍ଥଯାତ୍ରାର ଏହା ଏକ ପ୍ରାଣକେନ୍ଦ୍ର। ମନ୍ଦିରକୁ ବାର୍ଷିକ 92ରୁ 97 ଲକ୍ଷ ଭକ୍ତଙ୍କର ଆଗମନ ହୋଇଥାଏ। ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବିଭିନ୍ନ ସାମାଜିକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଶିକ୍ଷା ବିକାଶ ଓ ଦକ୍ଷତା ତାଲିମ, ମାଗଣା ଖାଦ୍ୟ ଯୋଗାଣ ଓ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଅଭିଯାନ, ମହିଳା ସଶକ୍ତିକରଣ ଓ ସ୍ଥାୟିତ୍ୱ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ଅନ୍ତର୍ଭୁକ୍ତ। ଶତାବ୍ଦୀ ଧରି ସୋମନାଥ ମନ୍ଦିର ଭାରତବାସୀଙ୍କର ଆସ୍ଥା, ବିଶ୍ୱାସ ଏବଂ ସ୍ଥାୟିତ୍ୱର ପ୍ରତୀକ ହୋଇ ରହିଆସିଛି।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 97.3 ମିଟର ତଥା 1584 କିଲୋହର୍ଟ୍ ଏବଂ ଏଫ୍ଏମ୍ ବ୍ୟାଣ୍ଡରେ 101 ମେଗାହର୍ଟ୍ ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟିକୁ କଣ୍ଠରେ ସଜାଇଛନ୍ତି କଣ୍ଠଶିଳ୍ପୀ ଶରତ ନାୟକ।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ ଏକ ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା। ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି ଏବଂ ଦେଶ ପ୍ରଗତିରେ ସାଂସ୍କୃତିକ ଐତିହ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୁଜରାଟର ପ୍ରଭାସ ପାଟନ ସୋମନାଥ ମନ୍ଦିରଠାରେ ଆୟୋଜିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ଶତାବ୍ଦୀ ଧରି ଏହି ସାଂସ୍କୃତିକ ଐତିହ୍ୟସ୍ଥଳୀ ଦେଶ ପରିଚୟର ପ୍ରତୀକ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ କରି ସମଗ୍ର ବିଶ୍ୱକୁ ଭାରତ ସ୍ୱାଭିମାନର ସହିତ ନିଜର ଐତିହ୍ୟକୁ ସଂରକ୍ଷଣ କରିପାରେ ବୋଲି ପ୍ରଦର୍ଶିତ କରିଛନ୍ତି।
2: ଏହା ଦେଖ ରହା ହୁଁ ବିନାଶ ମେ ସୃଜନ କେ ସଂକଳ୍ପ କୋ ଜିସେ ସୋମନାଥ ନେ ଚରିତାର୍ଥ କିଆ ହୈ ମେଁ ଏହା ଦେଖ ରହା ହୁଁ ଅସତ୍ୟ ପର ସତ୍ୟ କି ବିଜୟ କୋ ଜିସେ ପ୍ରଭାସ ପାଟନ ନେ ବାର ବାର ଜିଆ ହୈ ମେଁ ଏହା ଦେଖ ରହା।

0: ମହଜୁଦ ରହିଥିବା କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଶ୍ଚିମ ଏସିଆ ପରିସ୍ଥିତି ସଂକ୍ରାନ୍ତ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା ଇସ୍ରାଏଲ୍ ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀକାରୀ ରାଷ୍ଟ୍ର। ଭାରତ 150 ଦେଶକୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀ କରି ଘରୋଇ ଚାହିଦା ପୂର୍ଣ୍ଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସାଧାରଣଙ୍କୁ ଦେଇଥିବା ଆହ୍ୱାନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ସରକାର ଉପଭୋକ୍ତାମାନଙ୍କୁ ତୈଳ ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତ 3 ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବା ବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇଁ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଗାମୀ 1,000 ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବାରିପଦାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ
3: ଆମେ ମୟୂରଭଞ୍ଜ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ବନେଇବା ପାଇଁ ଚାହୁଁଛୁ। ତେଣୁ ଏଠି 4 ୟୁଏଲ୍ବି ଥିଲା, ଏବେ ଆହୁରି ଆମେ 6 ନୂଆ ୟୁଏଲ୍ବି ତିଆରି କରିଛୁ। ତେଣୁ ନୂଆ ୟୁଏଲ୍ବିର କାର୍ଯ୍ୟକ୍ରମ ଆରମ୍ଭ କରିବା, ନୂଆ କାମ ଆରମ୍ଭ କରିବା, ସେଗୁଡ଼ାକୁ ଆମେ ଡ୍ରେନେଜ୍ ପାଇଁ ଆଉ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏବଂ ରୋଡ୍ ପାଇଁ ମଧ୍ୟ ପଇସା ଦିଆହେଇଛି, ଏବଂ ଅଫିସ୍ ଯେଉଁଠି ଜାଗା ମିଳିଛି ସେଠି ଅଫିସ୍ ବିଲ୍ଡିଂ ପାଇଁ ମଧ୍ୟ ଆମେ ପଇସା ଦେଇଛୁ। ତେଣୁ ନୂଆ ୟୁଏଲ୍ବିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ତାଙ୍କ ସହିତ ଆଲୋଚନା କରାଗଲା, ଏବଂ ଯୋଉ ୟୁଏଲ୍ବି ଆମର ପୁରୁଣା ଅଛି ତାକୁ ଆମେ ଏଥର ସବୁଠୁ ଅଧିକ ବଜେଟ୍ରେ ପଇସା ଦିଆହେଇଛି। ମୋର ଡିପାର୍ଟମେଣ୍ଟକୁ କରିବା ସହିତ ସହିତ ତଳ ସ୍ତରକୁ ମଧ୍ୟ ଯାଇକି ମୁଁ ୟୁଏଲ୍ବି ସ୍ତରରେ ମଧ୍ୟ ରିଭ୍ୟୁ କରୁଛୁ। ଏବେ ଯାଇଥିଲି ସୋନପୁର ଯାଇଥିଲି, ସେଠି ରିଭ୍ୟୁ କଲି, ଅନୁଗୁଳ ଜିଲ୍ଲାରେ କଲି, ସେଇଭଳିଆ ଆଜି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଯୋଉ 4 ପୁରୁଣା ୟୁଏଲ୍ଭି ଏବଂ 6 ନୂଆ ୟୁଏଲ୍ଭିର ମଧ୍ୟ

0: ରିଭ୍ୟୁ କଲେ ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବେ। ଯିଏ ଭୁଲ କରିବ ଯାହାକୁ ଆମେ ରିଭ୍ୟୁରେ ଧରିବୁ ତାକୁ ତା ଉପରେ ଆକ୍ସନ ନିଆଯିବ। ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟଟା ତ୍ୱରାନ୍ୱିତ ଗତିରେ ହେଉ। ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଇଟାକୁ ସୁରେଶ ସିଟି ବନେଇବୁ କରିବୁ, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ଅନ୍ତର୍ଭୁକ୍ତ କରିବୁ। ତେଣୁ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
1: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ ତିନି ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ସମ୍ପର୍କରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
2: ଆକ୍ଚୁଆଲି ଆମର ଆଜି ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିର ଆଜି ୟୁଜି ପରୀକ୍ଷା ରେଜଲ୍ଟ ବାହାରିଲା। ତା ଦେହରେ ଆମର ଆକ୍ଚୁଆଲି ଆର୍ଟ୍ସ ସାଇନ୍ସ କମର୍ସ ତିନିଟା ଫାକଲ୍ଟି ଯୋଉ ଅଛି, ଆର୍ଟ୍ସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ 81.59% ରେଜଲ୍ଟ ହେଇଛି। ଆର ବର୍ଷ ଅପେକ୍ଷା ଆର ବର୍ଷ 81.29% ହେଇଥିଲା, ଏ ବର୍ଷ ତାଠୁ ଟିକେ ଅଧିକ ଭଲ ହେଉଛି ଏବଂ ଆର ବର୍ଷ ଆଉ ଚିନ୍ତା କରିବୁ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ।
1: ସାନ୍ତାଳୀ ଭାଷାର ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। କୁଳିଅଣା ବ୍ଲକର ଶୁଖୁଆପଡ଼ାରେ ଆୟୋଜିତ ଉତ୍ସବରେ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳରେ ପାଲବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମାରକୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସ୍ତା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାନ୍ତାଳୀ ଭାଷାର ସୁରକ୍ଷା ଓ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପାର୍ଥସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ନମ୍ଘରରୁ 588 ନମ୍ଘର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥସାରଥୀଙ୍କ ବାପା ଗଣେଶ ମହାନ୍ତ ଜଣେ ପାଇପ୍ ମିସ୍ତ୍ରୀ ଓ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥସାରଥୀଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଛାତ୍ର ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ମାଲି ସାଂସ୍କୃତିକ ସଂଘ ଏବଂ କଡ଼ମୀ ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାରିପଦାର ଶହୀଦ ସ୍ମୃତି ଭବନଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଓ ଝଡ଼ ତୋଫାନ ସମୟରେ ବିଦ୍ୟୁତ୍ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କହିଥିଲେ। ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ବିଦ୍ୟୁତ୍ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ନାରାୟଣ ସାହୁ।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
5: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
7: ଆପଣଙ୍କ ଇଲେକ୍ଟ୍ରି ବିଲ୍ ଚିନ୍ତାରୁ ଏଥର ମିଳିବ ମୁକ୍ତି। ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଲଗାଇ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର। ମୋବାଇଲ 9437179102।

ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର ଜଣାଇ ଆରମ୍ଭ କରୁଛୁ ଆଜିର ଆମ ଚାଷବାସ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆମ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବର୍ଷା ହୋଇଯାଇଛି। ଏହି ବର୍ଷାକୁ ଉପଯୋଗ କରି ଆମେ ଖରାଟିଆ ଚାଷ କରିପାରିବା। ଖରାଟିଆ ଚାଷ କଲେ ବିଭିନ୍ନ ଉପକାର ମିଳିଥାଏ, କାରଣ ଯେତେବେଳେ ଆମେ ତଳ ମାଟିଟିକୁ ଉପର ଦିଅନ୍ତି, ବହୁ ଅପକାରୀ ଜୀବାଣୁ ଭୂତାଣୁ ମରିଯାଇଥାନ୍ତି। ତେଣୁ ଆମେ ଖରାଟିଆ ଚାଷ କରିବା। ଏଇ ଯେଉଁ କାଳବୈଶାଖୀ ଯୋଗୁଁ ଯେଉଁ ବର୍ଷା ହୋଇଛି, ଆମକୁ ଟିକିଏ ଗରମରୁ ଆସକ୍ତି ମିଳିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଏଇ କାଳବୈଶାଖୀ ଯୋଗୁଁ ବର୍ଷା ହୋଇଯାଇଛି, ଆଉ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି, ଯାହା ଆମକୁ ପାଣିପାଗ ବିଭାଗରୁ ସୂଚନା ମିଳିଛି। ଏଇଠି ଗୋଟେ କଥା କହିବା ଶ୍ରୋତାବନ୍ଧୁ, ଆମେ ଯେଉଁ ପନିପରିବା ଚାଷ କରିଛନ୍ତି, ଏଇ କାଳବୈଶାଖୀ ଯୋଗୁଁ ଯେଉଁ ହୁଳ ପଡ଼ୁଛି, ଆମର ପନିପରିବା ମଧ୍ୟ ନଷ୍ଟ ହେଉଛି, ସେଥିପ୍ରତି ଆମେ ଟିକିଏ ଯତ୍ନବାନ ହେବା। ଏଇ କାଳବୈଶାଖୀ ଯୋଗୁଁ ଯେଉଁ ବର୍ଷା ହେଉଛି, ଯଦି ପାଣି ଜମି ରହୁଛି, ଆମେ ସଙ୍ଗେ ସଙ୍ଗେ ଆମର ପରିବା ବାଡ଼ିକୁ ଯାଇ ତାହା କାଟିଦେବା, ଯେମିତି ପାଣି ନ ଜମିବ, ସେଥିପ୍ରତି ଆମେ ଯତ୍ନବାନ ହେବା। କାରଣ ପ୍ରକୃତି ଉପରେ ଆମେ ତ ଅକ୍ତିଆର ଦେଖାଇ ପାରିବାନି, କିନ୍ତୁ ଆମେ ଆମ କର୍ତ୍ତବ୍ୟ କରିପାରିବା। ଏଇ କାଳବୈଶାଖୀ ଯୋଗୁଁ ଯେଉଁ ବର୍ଷା ହେଉଛି, ଆମ ପନିପରିବା ନଷ୍ଟ ହେଉଛି, ସେଥିପାଇଁ ଆମେ ଯତ୍ନବାନ ହୋଇକି ଆମେ ପରିବା କିପରି ସୁରକ୍ଷିତ ରହିବ ସେଥିପାଇଁ ବ୍ୟବସ୍ଥା କରିବା। ହେଲା, ଆଜି ତ ସୋମବାର, ଶିଳ୍ପୀମାନେ କିଛି ଗୋଟେ ପରିବେଷଣ କରୁଛନ୍ତି, ଶୁଣିବା।

0: ଭଜନ ତ ଶୁଣିଲେ ଶ୍ରୋତାବନ୍ଧୁ, ପେଟ ପାଟଣା କଥା। ଶ୍ରୋତାବନ୍ଧୁ ଦେଖନ୍ତୁ, କଦଳୀ ଗୋଟିଏ ଏମିତି ଅର୍ଥକାରୀ ଫସଲ ଯାହାକି ଆମେ ଆମ ଅଞ୍ଚଳରେ ଚାହିଦା ମେଣ୍ଟାଇ ପାରୁନାହାନ୍ତି ବୋଲି ପଡ଼ୋଶୀ ରାଜ୍ୟ ଉପରେ ଆମେ ନିର୍ଭର କରନ୍ତି। ଏହି କଦଳୀ ଗୋଟିଏ ସୁସ୍ୱାଦୁ ଖାଦ୍ୟ ସହିତ କଞ୍ଚା ଖାଇପାରିବା ଏବଂ ପାଚିଲା ମଧ୍ୟ ଖାଇପାରିବା। ଏହି କଦଳୀ ଚାଷ ଆମ ଅଞ୍ଚଳରେ ହୋଇପାରିବ କି ନାହିଁ, ଯଦି ହେବ କେମିତି ହେବ, କେମିତି କ'ଣ କରିବା, ଏହି ବିଷୟରେ ଆଲୋଚନାଟି ଅଛି। ଆଲୋଚନା କରିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି ସୁକାନ୍ତ ନାୟକ। ଆପଣ ସେ ମହାଶୟ କୁହନ୍ତୁ, ଆମେ ବସି ଶୁଣିବା ଏହି କଦଳୀ ଚାଷ ଆମେ କିପରି କରିବା।
1: ମୁଁ ଶ୍ରୀ ସୁକାନ୍ତ କୁମାର ନାୟକ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ। ଆମର ଏଇ ଅଞ୍ଚଳରେ କଦଳୀ ଚାଷ ନିହାତି ଭଲ ଭାବରେ ହୋଇପାରିବ। ଏଠିକା ଜଳବାୟୁ ପ୍ରକୃଷ୍ଟ, ଏଠିକାର ମାଟି ମଧ୍ୟ ସହାୟକ ହେବ। ଆଉ ଏଇ କଦଳୀ ଚାଷ ଦେଖନ୍ତୁ ଗୋଟିଏ ଅର୍ଥକାରୀ ଫସଲ। ଏଇଟା ଆମ ଯଦି ହର୍ଟିକଲଚର ଡିପାର୍ଟମେଣ୍ଟକୁ ଯଦି ବିଭିନ୍ନ ଆଇଟମ୍କୁ ନେବା, ତାହେଲେ କ୍ୟାଶ୍ କ୍ରପ୍ ହିସାବରେ ଆମ କଦଳୀ ଚାଷଟା ଆସୁଛି। ଏଥିରେ ବହୁତ ଲାଭ ଅଛି ଏବଂ ଆସ୍ତେ ଆସ୍ତେ ଆମର ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଏଇ କଦଳୀ ଚାଷ ହେଲାଣି। ଆପଣ ଦେଖନ୍ତୁ, ମୟୂରଭଞ୍ଜର ଗୋଟେ ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ବହୁତ କଦଳୀ ଚାଷୀ ଏବେ ବାହାରିଲେଣି। ଆନନ୍ଦପୁର ଅଞ୍ଚଳରେ ମଧ୍ୟ କଦଳୀ ଚାଷ ବହୁତ ସମ୍ଭବପର ଅଛି, କିନ୍ତୁ ଏ ଅଞ୍ଚଳର ଟିକେ ଗୋଟିଏ ସମସ୍ୟା ଯେ ଏଇ G9 ଭେରାଇଟି କଦଳୀକୁ ସେମାନେ ଆଦୃତ କରୁନାହାନ୍ତି କିମ୍ବା ତାକୁ ଗ୍ରହଣ କରିପାରୁନାହାନ୍ତି। ଯେ ସେଇଟା ସେମାନଙ୍କର ଧାରଣା ଯେ ଏଇଟା ପୂଜା ପାର୍ବଣରେ ଲାଗିବ ନାହିଁ କି ଏହିସବୁ କାମରେ ଲାଗିବ ନାହିଁ, ତେଣୁ ସେମାନେ ଏଠି ଟିକେ ତାର ଆକ୍ସେପ୍ଟାନ୍ସଟା ଟିକେ କମ୍ ଅଛି। ସେଥିପାଇଁ ଏଇ ଅଞ୍ଚଳରେ G9 ଭେରାଇଟି ହୋଇପାରୁନାହିଁ, କିନ୍ତୁ G9 ଭେରାଇଟି ଆପଣ ଜାଣିଥିବେ ସାରା ଭାରତ ବର୍ଷରେ ଏଇଟା ଆଦୃତ, ସବୁଆଡ଼େ ଆପଣ ଯିବେ G9 ଭେରାଇଟି ଏଇଟା ହୋଇପାରୁଛି। ଏଥିପାଇଁ ମାଟି ତ ଏଠି ପ୍ରକୃଷ୍ଟ, ବାଲିଆ ଦରସା ମଟାଳ ମାଟି ଏଇଥିରେ ହେବ। ଯେଉଁ ବ୍ଲାକ୍ କଟନ୍ ସଏଲ୍ କହୁଛନ୍ତି ବଲାଙ୍ଗୀର ଅଞ୍ଚଳରେ ଅଛି, ସେଇ ମାଟି ଏଇ G9 ଭେରାଇଟି ପାଇଁ ପ୍ରକୃଷ୍ଟ। ଏଥିପାଇଁ ଆମର ସରକାରୀ ସ୍ତରରେ ଅନେକ ସହାୟତା ଅଛି। ଆମର ହେକ୍ଟରକୁ 40,985 ସହାୟତା ଅଛି 2 ବର୍ଷ ପାଇଁ। ପ୍ରଥମ ବର୍ଷରେ 30,739, ଦ୍ୱିତୀୟ ବର୍ଷରେ 10,246। ଏହିଭଳି 40,985 ସହାୟତା ରାଶି ଅଛି, ହେକ୍ଟରକୁ 3,086 ଗଛ ଲାଗିପାରିବ। ଆପଣ ଗୋଟେ ଉଦାହରଣ ଦେଉଛି, ଏହାର ଲାଭ କ୍ଷତିର ଉଦାହରଣ ଦେଉଛି। ଧରନ୍ତୁ ଗୋଟେ ଜଣେ ଚାଷୀ ଯଦି ଏକରରେ ଲଗାଏ, ତାହେଲେ 1200 କଦଳୀ ଚାରା ଆବଶ୍ୟକ ହୁଏ। ଯଦି 1200 କଦଳୀ ଚାରାରୁ ଯଦି ଆମେ 1000 ଗଛର କାନ୍ଧିକୁ ଆମେ ହିସାବ କରିବା, ଗୋଟେ କାନ୍ଧି ଯଦି 250 ଲେଖା ହିସାବ କରାଯାଏ, ତାହେଲେ ସେ 250,000 ପ୍ରଥମ ବର୍ଷ ପାଇବ, ଦ୍ୱିତୀୟ ବର୍ଷ 250,000 ପାଇବ, ତୃତୀୟ ବର୍ଷ ହୁଏତ 2,00,000 ପାଇବ। ଏମିତି ହିସାବ କଲେ 2,24,26,50,000 ପାଇବ ଗୋଟେ ଥର ଚାଷ କଲେ। ତଥାପି ଆମ ଚାଷୀ ଭାଇମାନେ ଏଇ ଅଞ୍ଚଳ ଟିକେ ଆଗଭର ହେଉନାହାନ୍ତି, ଯେହେତୁ ଏ କଦଳୀକୁ ସେମାନେ ଏତେଟା ଗ୍ରହଣ କରିନାହାନ୍ତି। କିନ୍ତୁ ଅନ୍ୟାନ୍ୟ ଅଞ୍ଚଳରେ ସାରା ଓଡ଼ିଶାରେ ଆପଣ ବଲାଙ୍ଗୀର ଯାଆନ୍ତୁ, ସମ୍ବଲପୁର ଯାଆନ୍ତୁ, ଇଆଡ଼େ ଆମର ମୟୂରଭଞ୍ଜ ଯାଆନ୍ତୁ, ଏପଟେ ଏ କଦଳୀର ଚାହିଦା ଅଛି ଏବଂ ଚାଷୀ ଚାଷ କରି ଅନେକ ଲାଭବାନ ହୋଇଛନ୍ତି।
2: ଦେଖନ୍ତୁ, ଏଇ ଯୋଉ କହିଲେ କଦଳୀ ଚାଷରେ ଏତେ ଲାଭ ହେବ, ଥରେ ଲଗେଇନେ ଆମେ 3 ବର୍ଷ ଫଳ ପର୍ଯ୍ୟନ୍ତ ଫଳ ଉତ୍ପାଦନ କରିପାରିବା। ଦେଖନ୍ତୁ, ଆପଣଙ୍କ କଥା ଆଜି ବହୁତ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, କିନ୍ତୁ ପ୍ରଥମେ ମୁଖ୍ୟତଃ ବୁଝେଇ କୁହନ୍ତୁ ଏଇ ଚାଷ କରିବା ପାଇଁ ଆମର ମୁଖ୍ୟତଃ କେଉଁ ମାଟି ଦରକାର, କେତେ ପାଣି ଦରକାର, ଆଉ କିସମ କ'ଣ ଆମ ଅଞ୍ଚଳରେ ଭଲ ହେଇପାରିବ।
1: କଦଳୀ ଚାଷ ପାଇଁ ସାଧାରଣତଃ ଆମର ବାଲିଆ ଦରସା ଆଉ ଟିକେ ମଟାଳ ଥିବା ମାଟି, ସେଇ ମାଟିରେ ବହୁତ ଭଲ ଭାବରେ ହୋଇପାରିବ। ଜଳବାୟୁ ତ ପୁରା ଉତ୍କୃଷ୍ଟ। ଆଉ କଦଳୀ ଚାଷଟା ଆମର ସାଧାରଣତଃ ଏଇ ଯେଉଁ G9 ଭେରାଇଟିଟା ଆମର ଡିପାର୍ଟମେଣ୍ଟ ତରଫରୁ ଏଇଟା ବେଶୀ ଦିଆହେଉଛି। G9 ଭେରାଇଟିଟା ଲାଗିବାର ପ୍ରକୃଷ୍ଟ ସମୟ, ସେଥିପାଇଁ ଆପଣ 1.5 ଫୁଟରୁ 2 ଫୁଟ ଗାତ ଖୋଳିବେ। ଗାତ ଖୋଳି ସାରିଲା ପରେ ହୁଏ କିଛି ଶୁଖିଲା କୁଟା ସେ ଗାତ ଭିତରେ ନିଆଁରେ ପୋଡ଼ିଦେବେ, ତାପରେ ଗୋବର ଖତ ମାଟି ମିଶେଇକରି ତାକୁ ଫିଲିଂ କରିବେ। ଫିଲିଂ କରିସାରିଲା ପରେ ଟିସୁ କଲଚର ବାନାନା, ଯେଉଁ G9 ବାନାନା, ତାକୁ ନେଇକି ଲଗେଇବେ।
2: ଏଇ ଯେଉଁ କହିଲେ ଆମର 2 ଫୁଟରେ 1.5 ଫୁଟ ଗାତ କରିବା, ଆମର ଜଣେ ଭାଇ ଚାହିଁବ ଗୋଟେ ଏକର କରିବା ପାଇଁ, ତାକୁ କେତେ ଆମର ଯେଉଁ ଚାରା ଦରକାର ହେବ, ଆଉ ଏଇ ଯେଉଁ ଚାରା ପାଇବା ପାଇଁ ସେ କେଉଁଠି କାହା ସହିତ ଯୋଗାଯୋଗ କରିବ?
1: ହଁ, ଭଲ ପ୍ରଶ୍ନଟିଏ ପଚାରିଲେ। ଯେ ଏକରକୁ ଆମର 1200 କଦଳୀ ଲାଗୁଛି,

0: ଏବଂ ଆମ ଡିପାର୍ଟମେଣ୍ଟ ତରଫରୁ ଦୁଇଟା ଭେରାଇଟିର କଦଳୀ ପ୍ରାୟ ଦିଆହେଉଛି, ଗୋଟେ ହେଉଛି G9 ଆଉ ଗୋଟେ ହେଉଛି ବନ୍ତଳ। କିନ୍ତୁ ବନ୍ତଳ ଭେରାଇଟି ପ୍ରାୟ ମିଳୁନାହିଁ, OUT ପ୍ରଡକ୍ସନ୍ ହେଉଥିଲା ସେଠି ମଧ୍ୟ ଏତେଟା ଆଭେଲେବୁଲ୍ ନୁହଁ, କିନ୍ତୁ G9 ଭେରାଇଟି ମିଳିପାରୁଛି। ଯେଉଁ ଚାଷୀମାନେ କଦଳୀ ଚାଷ କରିବା ପାଇଁ ଇଚ୍ଛୁକ ସେମାନେ ହର୍ଟିକଲଚର ଡିପାର୍ଟମେଣ୍ଟ ସହିତ ଯୋଗାଯୋଗ କରନ୍ତୁ। ସେଠି ଯୋଗାଯୋଗ କଲେ ଆପଣଙ୍କର କେତେ ଏକରେ ଯଦି ଚାଷ କରିବେ 1200 କଦଳୀ ଚାରା ଦରକାର, ସେହି ଅନୁସାରେ ସେମାନେ ଇଣ୍ଡେଣ୍ଟ ଦେବେ ଏବଂ ଗଛ ମଗେଇ ଦେବେ। ଗଛ ମଗେଇଲା ପରେ ଆପଣମାନେ ତାକୁ ଗାତ ଖୋଳିକିରି 7 ଫୁଟ, ଆମେ 6 ଫୁଟ ଡିଷ୍ଟାନ୍ସରେ ଖୋଳିବା କଥା, କିନ୍ତୁ ଦେଖାଯାଉଛି ଯେ 6 ଫୁଟ ଡିଷ୍ଟାନ୍ସରେ ଖୋଳିବା ଦ୍ୱାରା ପତ୍ର ଟିକେ ଲଗାଲଗି ହେଇଯାଉଛି।
1: ଗଛକୁ ଗଛ ବ୍ୟବଧାନଟା
0: ଟିକେ 6 ଫୁଟରେ ଲଗାଲଗି ହେଇଯାଉଛି। ତେଣୁ ଆମେ ପ୍ରାକ୍ଟିକାଲି ଯାହା ଦେଖୁଛୁ 7 ଫୁଟରେ ଦେଲେ ଭଲ ହବ। 7 ଫୁଟରେ 7 ଫୁଟ ଗାତ ଖୋଳିବେ ଏବଂ ଏକରକୁ 1200 ପାଖାପାଖି ଗଛ ଲାଗିବ। ଆଉ ମେନ୍ ତାର ଗାତ ଖୋଳିବାଟା ଗୋଟେ ମେନ୍ ପ୍ରଧାନ, ଗାତଟା ଠିକ୍ଠାକ୍ ଖୋଳିବେ ତାକୁ। ମୁଁ ଯେଉଁ କହିଲି ପ୍ରଥମରୁ ଯେ ଶୁଖିଲା କୁଟା ଦେଇକି ନିଆଁରେ ପଡ଼ିବେ, ଗୋବର ଖତ ମାଟି ମିଶେଇକି ଫିଲିଂ କରିବେ, ତାପରେ ଟିକେ ଦାନାଦାର ଦେବେ, ସିମେଣ୍ଟ ଫରେଟ୍ କିମ୍ବା ଯେକୌଣସି ଦାନାଦାର ଔଷଧ ଯେଉଁଥିରେ କି ଆପଣ ଉଇ ଲାଗିବ ନାହିଁ ସେଟା ନିହାତି ଦେବା ଜରୁରୀ। ତାପରେ ଆପଣ ଗଛକୁ ଲଗେଇବେ ଏବଂ ପାଣି ଦେବେ, ତାପରେ ପ୍ରତି ମାସରେ ଆପଣ ତାକୁ ସାର ଦେବେ। ଯେହେତୁ ଏଇଟା ଗୋଟେ ଟିସୁ କଲଚର ବାନାନା ଏବଂ ଯେକୌଣସି ସଙ୍କର କିସମରେ ଆପଣ କେମିକାଲ ଫର୍ଟିଲାଇଜର ଦରକାର, ଠିକ୍ ସେଇଭଳିଆ ଏଇ ଟିସୁ କଲଚର ବାନାନାରେ ଆପଣ ମାସକୁ ମାସ ସାର ଦେବେ। ସାର ନଦେଲେ ଏଇ ଗଛ ହୃଷ୍ଟପୃଷ୍ଟ ଭାବେ ବଢ଼ିପାରିବନି ଏବଂ କାନ୍ଧି ଠିକ୍ ଭାବରେ ଦେଇପାରିବ ନାହିଁ, ତେଣୁ ସାର ଦେବା ନିହାତି ଜରୁରୀ।
1: ଆମର ଏଇ ଯୋଉ ସାରର ପରିମାଣ କ'ଣ କେମିତି ଅଛି?
0: ସାଧାରଣତଃ ଆପଣ ଦେଖନ୍ତୁ ଗଛ ଲଗେଇଲା ବେଳେ DAP 50 ଗ୍ରାମରୁ 100 ଗ୍ରାମ ଭିତରେ ଦେବେ
1: ଗଛକୁ।
0: ତାପରେ ଆପଣ ୟୁରିଆ ପଟାସ 3-4 ଡୋଜ୍ ଦେବେ। ଆପଣ ଲାଇଟ୍ ଡୋଜ୍ ଦେଲେ ମଧ୍ୟ ଗଛ ହୃଷ୍ଟପୃଷ୍ଟ ହିଁ ବଢ଼ିବ, କିନ୍ତୁ ସାର ଦେବାଟା ୟୁରିଆ ପଟାସ ମିଶିକି ଆଉ 3-4 ଡୋଜ୍ ଦେଲେ କାନ୍ଧି 8 ମାସରେ ଏଇଟା ଆସିଯାଉଛି। ଗଛ ଲଗେଇବାର 8 ମାସ ପରେ କାନ୍ଧି ଆସିଯିବ, ତେଣୁ ପ୍ରଥମ ବାସାଲ ଡୋଜ୍ରେ DAP ଦେବେ, ତାପରେ ୟୁରିଆ ପଟାସ ଆପଣ 3-4 ଡୋଜ୍ ଦେବେ।
1: ତାପରେ ଦେଖନ୍ତୁ ଆମର ଯେକୌଣସି ଚାଷ କରନ୍ତି, ଆମର କଥା ଅଛି କି ବିହନ ବିଶୋଧନ, ଏଇ ଯେଉଁ କଦଳୀ ଚାଷ କରିବା ପାଇଁ ଯେଉଁ ଚାରାଟି ଆମେ ପାଇବୁ, ଯେଉଁ ପୁଆ ଆଣିବୁ, ତାକୁ ବିଶୋଧନ କରିବୁ ନା ଆମେ ସିଧାସଳଖ ବି ଲଗେଇ ଦେଇପାରିବୁ?
0: ଏଟା ତ ଟିସୁ କଲଚର ବାନାନା, ଏଟା ତ ଗୋଟେ ଚାରା, ଏଟା ବିଶୋଧନ ମଞ୍ଜିକୁ ବିଶୋଧନ କରାଯାଏ, ଚାରା ଏଇ ଚାରାକୁ କୌଣସି ବିଶୋଧନ କରିବାର ନାହିଁ। ତେଣୁକରି ମୁଁ ଯେଉଁ ପ୍ରଥମେ କହିଲି ଦାନାଦାର ଔଷଧ ଦେବେ, ସେଇଥିରେ ଆପଣଙ୍କର ଉଇଫୁଇ ଲାଗିବ ନାହିଁ। ତାପରେ ଆପଣଙ୍କର ବିଭିନ୍ନ ପ୍ରକାର ରୋଗ ପୋକ ଆସିଲେ ଆପଣ ମେନଲି ଫଙ୍ଗିସାଇଡ୍ ଔଷଧ ପ୍ରୟୋଗ କରାଯାଏ। ଆପଣଙ୍କର କଦଳୀର ଦାଗ ଦାଗ ଆସିଯିବ, କେତେବେଳେ ପାଉଁଶିଆ କଲର ଆସିଯିବ, ସେହି ସମୟରେ ଆପଣଙ୍କର ଫଙ୍ଗିସାଇଡ୍ ବ୍ୟାକ୍ଟେରିସାଇଡ୍ ଏଇ ଦୁଇଟା ଔଷଧ ଦିଆଯାଏ।
1: ଦେଖାଯାଏ କଦଳୀ ଚାଷର ଗୋଟେ ମୁଖ୍ୟ ସୋପାନ ହେଲା ଯେଉଁଟାକି ଜଳ ପରିଚାଳନା, ଏହାକୁ କେମିତି କ'ଣ କରିବୁ ଆଉ କେତେ ସମୟ କେଉଁ ସମୟରେ ଆମେ ଜଳ ପରିଚାଳନା କଲେ ଆମେ ଯେଉଁ ଆଶା ନେଇକି ଚାଷଟି କରିଛନ୍ତି କି ଭଲ କାନ୍ଧିଟେ ପାଇବା କି ଭଲ ଫସଲଟି ଭଲ ହବ ସେ ଆମେ ପାଇପାରିବା?
0: ଦେଖନ୍ତୁ ଜଳ ପରିଚାଳନାଟା ଗୋଟେ ମୁଖ୍ୟ ଜିନିଷ। ଯଦି କଦଳୀ ଚାଷ କରି ଆପଣ ଯଦି ବୁନ୍ଦା ଜଳସେଚନ କରିପାରିବେ ତାର ମଧ୍ୟ ସୁବିଧା ରହିଛି। ବୁନ୍ଦା ଜଳସେଚନରେ 90% ସବସିଡି ଅଛି, ଯଦି ବୁନ୍ଦା ଜଳସେଚନ କରିପାରିବେ ତାହେଲେ କଦଳୀ ବହୁତ ଗ୍ରୋଥ ଭଲ ହବ। ଆପଣମାନେ ଦେଖିବେ ଜଲଗାଓଁ ମହାରାଷ୍ଟ୍ର ଅଞ୍ଚଳରେ ଜଣେ ଜଣେ କଦଳୀ ଚାଷ କରି ସେମାନେ ଡାଇରେକ୍ଟ ଫ୍ଲୋ ଇରିଗେସନ ନ କରି ସେମାନେ ବୁନ୍ଦା ଜଳସେଚନ କରୁଛନ୍ତି। ଏ ବୁନ୍ଦା ଜଳସେଚନ ଦ୍ୱାରା ଆପଣଙ୍କୁ ଗୋଟେ ଲାଭ ମିଳିବ, ସାରକୁ ମଧ୍ୟ ସଲ୍ୟୁବଲ୍ ଫର୍ଟିଲାଇଜରକୁ ମଧ୍ୟ ଆପଣଙ୍କର ପ୍ରୟୋଗ କରିପାରିବେ ସେଥିରେ। ତ ଆପଣ ବତର ଦେଖିକରି ଇରିଗେସନ ହେବା ଦରକାର ଆପଣ।
1: ତାପରେ ଦେଖନ୍ତୁ ବିଭିନ୍ନ ସମୟରେ ଆମର ଯେଉଁ କଦଳୀ ଲଗାଉଛନ୍ତି କିଛି ରୋଗ ପୋକର ସମସ୍ୟା ଥାଏ, କାରଣ ଦେହ ଅଛି ମାନେ ରୋଗ ଅଛି, ସବୁ ଫସଲରେ ରୋଗ ଅଛି, ତାର ପ୍ରତିକାର ଅଛି। ଆମର ଯେଉଁ କହିଲେ ଏଇ କଦଳୀ ଚାଷ ପାଇଁ ଯେଉଁ କିଛି ସମୟ ପୂର୍ବରୁ କହିଥିଲେ ରୋଗ ଲାଗୁଛି, ଏଇ ରୋଗ ଲାଗିଲେ ଯଦି ଆମେ କ'ଣ ପ୍ରତିକାର କରିବା ଆଉ କ'ଣ କରିପାରିବା?
0: ଶୁଣନ୍ତୁ, ଏଇ କଦଳୀ ଚାଷ ମେନଲି ରୋଗ ପୋକ ରୋଗ ଆସେ କେଉଁ ସମୟରେ ନା, ଦେଖିବେ ଆପଣ ଯେତେବେଳେ ୱେଦର କଣ୍ଡିସନ ଖରାପ ହୁଏ, ଆପଣ ଦେଖିବେ କୁହୁଡ଼ିଆ ପାଗ ହେଲା, କଣ୍ଟିନ୍ୟୁଅସ୍ ରହିଲା ସପ୍ତାହେ, ବାଦଲ ପାଗ ରହିଲା, ମେନଲି ବର୍ଷା ଦିନେ ଏବଂ ଶୀତ ଦିନେ, ବର୍ଷା ପରେ ପରେ ଯେଉଁ ଶୀତ ସେହି ସମୟରେ ଟିକେ ରୋଗ ଲାଗେ, ମେନଲି ଫଙ୍ଗାଲ ଇନଫେକ୍ସନ ହୁଏ। ତେଣୁକରି ଆପଣ ଫଙ୍ଗିସାଇଡ୍ ସବୁବେଳେ ସୁରକ୍ଷିତ ରଖିଥିବେ ଏବଂ ବେଳେବେଳେ ବ୍ୟାକ୍ଟେରିସାଇଡ୍ ମଧ୍ୟ ଦିଆଯାଏ। ତେଣୁ ୟାର ପାଗ ଯଦି

0: ହେକ୍ଟର କୁ ଲାଗୁଛି 3,086 ଗଛ। ଗୋଟେ ଚାଷୀ ଯଦି ମିନିମମ 277 ଗଛ ଲଗାଏ ତାହେଲେ ତାର ସୁବିଧା ସେଇ ଅନୁପାତରେ ମିଳିବ।
1: ତାପରେ ଦେଖନ୍ତୁ ଆମର ମୁଖ୍ୟତଃ ଦୁଇ ପ୍ରକାର କଦଳୀ ଅଛି, ଗୋଟେ ପାଚିଲା କଦଳୀ, ଗୋଟେ ବ୍ୟବହାର ଖାଇବା କଦଳୀ, ରନ୍ଧା କଦଳୀ। ଏଇ ଯୋଉ G9 କହିଲେ, ଏ ମୁଖ୍ୟତଃ କୋଉ କିସମ ରହୁଛି, ଆଉ ଏଇ ଯୋଉ ଚାଷ କରିକି ଆଉ ମୁଖ୍ୟତଃ ଆମର ଯୋଉ ବିକ୍ରି ବଟାଟା କଣ କେମିତି କରିପାରିବା, ଏଥିପାଇଁ ଆମର ସରକାର ତରଫରୁ କିଛି ବ୍ୟବସ୍ଥା ଅଛି କି?
0: ଦେଖନ୍ତୁ, ବିକ୍ରି ବଟାଟା ମାର୍କେଟ ଜାଣିକିରି ହବ। ଆପଣ ଆନନ୍ଦପୁର ଯଦି ସବ୍ ଡିଭିଜନକୁ ନିଆଯାଏ ତାହେଲେ G9 ଭେରାଇଟିର ଚାହିଦା କମ୍। ତେଣୁ ଆନନ୍ଦପୁରରୁ ଯଦି ଆପଣ ଟିକେ ପଳେଇଯିବେ ଯାଜପୁର ରୋଡ୍, ସେଠି G9ର ଚାହିଦା ଅଛି। ଯାଜପୁର, କଟକ, ଭୁବନେଶ୍ୱର ଏପଟେ ସବୁ ଗୋଟେ ଅଛି, କିନ୍ତୁ କାହିଁକି ଆନନ୍ଦପୁରରେ ଟିକେ ତାର ଚାହିଦା ନାହିଁ ମୁଁ ଜାଣିପାରୁନି। କିନ୍ତୁ ଯଦି ଲୋକମାନେ ତାର ବ୍ୟବହାର କରିବେ ତାହେଲେ ନିଶ୍ଚିତ ଭଲ କଥା, କାହିଁକି ନା ଦେଖନ୍ତୁ ଏଇ ଭେରାଇଟି ସବୁଠୁ ଭଲ କିସମର, ଏବଂ ଏଇ ଭେରାଇଟିକୁ ଆପଣମାନେ ମନେ ରଖିବେ ଯେ ଅନ୍ୟାନ୍ୟ କଦଳୀ ଖାଇଲେ ଥଣ୍ଡା ହୁଏ କହନ୍ତି, କିନ୍ତୁ G9 କଦଳୀ ଆପଣମାନେ ବ୍ୟବହାର କରନ୍ତୁ, କୌଣସି ଅସୁବିଧା ନାହିଁ। କିନ୍ତୁ ଏଇ ଅଞ୍ଚଳରେ G9ର ଟିକେ ଚାହିଦା କମ୍।
1: ଏଇ ଯୋଉ G9 ଆମର ପାଚିଲା କଦଳୀ ନା
0: ପାଚିଲା କଦଳୀ, G9ଟା ପାଚିଲା କଦଳୀ, ଆଉ ଗୋଟେ ବନ୍ତଳ ଭେରାଇଟି ଅଛି ଯୋଉଟା ତାର ମଧ୍ୟ ସୁବିଧା ଦିଆହଉଛି, ସେଟା କଞ୍ଚା କଦଳୀ।
1: ଜଣେ ଭାଇ ଆପଣଙ୍କ କଥା ଶୁଣି ଚାହୁଁଛି କି କଦଳୀ ଚାଷ କରିବା ପାଇଁ ଏବଂ ସରକାରଙ୍କର ସହାୟତାରେ ସହଯୋଗ କରିବା ପାଇଁ, କ'ଣ କେମିତି କରିବ, କେମିତି ଆପଣଙ୍କ ସହିତ ଯୋଗାଯୋଗ କଲେ ସେ ପାଇପାରିବ ଏସବୁ ସୁବିଧା ସୁଯୋଗ?
0: ଯଦି ଜଣେ ଚାଷୀ ଇଚ୍ଛୁକ ଚାଷୀ କଦଳୀ ଚାଷ କରିବା ପାଇଁ ଚାହୁଁଛି ତାହେଲେ ସେ ଆମ ଅଫିସ ସହିତ ଯୋଗାଯୋଗ କରିବ, ତା ଜମି ପଟ୍ଟାଟି ଦେବ, ଆଧାର କାର୍ଡ ଆଣିବ, ବ୍ୟାଙ୍କ ଆକାଉଣ୍ଟର ଜେରକ୍ସ ଆଣିବ, ତାପରେ ଆମେ ତାକୁ ଯୋଉ ଜମିରେ ସେ ଚାଷ କରିବ ଆମେ ଗୋଟେ ଭିଜିଟ୍ କରିବୁ, ସେ ମାଟିଟା କିପରି ଅଛି, ମାଟିର କ୍ୱାଲିଟି କ'ଣ ଅଛି, ତା କଦଳୀ ଚାଷ ପାଇଁ ପ୍ରକୃଷ୍ଟ କି ନାହିଁ ସେ ବିଷୟ ଆମେ ଟିକେ ଦେଖିବୁ। ତାପରେ ତାକୁ ଆମେ ଆଡଭାଇସ୍ ଦେବୁ ଯେ ଏଠି କଦଳୀ ଚାଷ କର, ସେ ଯଦି ଏକରେ ଚାଷ କରେ ତାହେଲେ 1200 କଦଳୀ ଲାଗିବ, ଯଦି କମ୍ କରେ 1200ରୁ ମଧ୍ୟ କମ୍ କରିଲେ ମଧ୍ୟ ତାର ସୁବିଧା ସେ ପାଇପାରିବ। ମିନିମମ 277 ଗଛ ଯଦି ଲଗାଏ ତାହେଲେ ସବୁ ପ୍ରକାର ଯାହା ସୁବିଧା ଅଛି ପାଇପାରିବ।
1: ଦେଖ, ଆପଣ ତ ଜଣେ ପ୍ରାକ୍ଟିକାଲ ଯାଉଛନ୍ତି, ଫିଲ୍ଡ କି ଯାଉଛନ୍ତି ଆଉ ଦେଖୁଛନ୍ତି, ଅନୁଭବ କରୁଛନ୍ତି। ଦେଖନ୍ତୁ, ଅଧିକାଂଶ ସମୟରେ ଯୋଉ ଆମର ବାହାର ରାଜ୍ୟରୁ କଦଳୀ ଆସୁଛି, କ'ଣ ଏଠିକାର ଚାଷୀ ଭାଇମାନେ କଦଳୀ ଚାଷ କରି ଆମର ଯୋଉ ଚାହିଦାଟା ଅଛି ସେମାନେ
0: ନିଶ୍ଚିତ, ଯଦି ଚାଷୀ ଭାଇମାନେ ଏଠି ଚାଷ କରନ୍ତି ତାହେଲେ ଆମେ ମଧ୍ୟ ଏଇ କଦଳୀକୁ ଦୂର ଜାଗାକୁ ମଧ୍ୟ ଟ୍ରାନ୍ସପୋର୍ଟେସନ କରିକି ଲାଭବାନ ହେଇପାରିବା। କିନ୍ତୁ ସେଥିପାଇଁ ଏଠିକା ମାନସିକତାଟା ଟିକେ ଚାଷୀ ଭାଇମାନଙ୍କ ଚେଞ୍ଜ ହେବା ଦରକାର, ଯେ G9 ଭେରାଇଟିକୁ ଚାଷ କରିବା ପାଇଁ ସେମାନେ ଆକୃଷ୍ଟ ହେବା ଦରକାର। ଏହା କଲେ ଏଇ ମାଟିରେ G9 ଭେରାଇଟି ବହୁତ ଭଲ ଭାବରେ ହେଇପାରିବ।
1: ଶେଷରେ କଣ କହିବେ, ଯୋଉ ଆପଣଙ୍କ କଥା ଆଜି ଏତେ ଚାଷୀ ଭାଇ ଭଉଣୀ ଭଉଣୀ ଶୁଣୁଛନ୍ତି, ତାଙ୍କୁ କଣ କହିବେ, ପରାମର୍ଶ କଣ ଦେବେ?
0: ଚାଷୀ ଭାଇମାନଙ୍କୁ ମୋର ଉପଦେଶ, ବର୍ତ୍ତମାନ ଏଇ ହର୍ଟିକଲଚର ଡିପାର୍ଟମେଣ୍ଟର କେସ୍ କ୍ରପ କହିଲେ କଦଳୀ ଚାଷ ହେଉଛି, ଏବଂ ମୁଁ ନିଜେ ଏଇ କଦଳୀ ଚାଷ କରେଇ ଏ ରାଇରଙ୍ଗପୁର ଅଞ୍ଚଳରେ ଗୋଟିଏ ଚାଷୀ 1.5 ହେକ୍ଟର ଲଗେଇଥିଲା, 1.5 ହେକ୍ଟରରୁ ସିଏ ପାଖାପାଖି 18 ଲକ୍ଷ ଟଙ୍କା ପାଇଛି। ତା ନାଁ ହେଉଛି କାର୍ତ୍ତିକ ହାଁସଦା, ସେ ରାଇରଙ୍ଗପୁର ଅଞ୍ଚଳ। ସେ କେବଳ ଜଣେ ନୁହଁ, ଏଇଭଳିଆ ବହୁତ ଚାଷୀ 8 ଲକ୍ଷ 10 ଲକ୍ଷ ପାଇବା ଭଳିଆ ଚାଷୀ ସେପଟେ ହେଇପାରିଛନ୍ତି। ତେଣୁ ଆନନ୍ଦପୁରରେ ମଧ୍ୟ ଯଦି ଚାଷୀ ଭାଇମାନେ ଆକୃଷ୍ଟ ହେବେ କଦଳୀ ଚାଷ ପାଇଁ ତାହେଲେ ସେମାନେ ଲାଭବାନ ହେବେ, ତେଣୁ କଦଳୀ ଚାଷ କରନ୍ତୁ, ଲାଭବାନ ହୁଅନ୍ତୁ।
2: ଯାହା ହଉ, ବହୁତ ମୂଲ୍ୟବାନ କଥା କହିଲେ ମହାଶୟ, ସେଥିପାଇଁ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଏବଂ ଆମ ଶ୍ରୋତାବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। କରିବା ଦାୟିତ୍ୱ ହେଲା ଆମର। ସଠିକ୍ ଢଙ୍ଗରେ ଯଦି ଆମେ ବ୍ୟବସାୟିକ ଭିତ୍ତିରେ କଦଳୀ ଚାଷ କରିବା ତାହେଲେ ନିଶ୍ଚିତ ଭାବରେ ଆମେ ଲାଭବାନ ହେବା। ଆମ ଅଞ୍ଚଳରେ ମଧ୍ୟ କିଛି ଆଗଭର ଚାଷୀମାନେ ଏହି ବ୍ୟବସାୟିକ ଭିତ୍ତିରେ କଦଳୀ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିଛନ୍ତି। ସେଥିପାଇଁ ଆମେ ବସି ରହିଲେ ହେବନି, ଆଉ ଯେଉଁ ଅଛି ଜମି, ମହାଶୟ ଯେଉଁ କହିଲେ ଯେଉଁ ଜମି ଅଛି ସେଇ ଜମିକୁ ଉପଯୋଗ କରି ଆମେ କଦଳୀ ଚାଷ କରିପାରିବା ଏବଂ ଭଲ ଦୁଇ ପଇସା ରୋଜଗାର କରିପାରିବା। ଆଜି ତ ସମୟ ହୋଇଗଲାଣି ଶ୍ରୋତା ବନ୍ଧୁ, ପାଣିପାଗ ବିଭାଗ ପକ୍ଷରୁ ହସ୍ତଗତ ହୋଇଥିବା ପାଣିପାଗ ସୂଚନା, ଆଜି କେନ୍ଦୁଝର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 33 ଡିଗ୍ରୀ ରହିଥିଲା ବେଳେ ସର୍ବନିମ୍ନ ତାପମାତ୍ରା 23 ଡିଗ୍ରୀ ରହିବ। ଏ ହେଲା ଆଜି କେନ୍ଦୁଝର ଜିଲ୍ଲାର ତାପମାତ୍ରା, ପାଣିପାଗ ବିଭାଗ ପକ୍ଷରୁ ହସ୍ତଗତ ହୋଇଥିବା ସୂଚନା। ତାହେଲେ ଆଜି ତ ସମୟ ହୋଇଯାଇଛି ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଉପସ୍ଥାପନାରେ ମୁଁ ଶ୍ରୀ ନାରାୟଣ ସାହୁ, ଜୁହାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣୁଥିଲେ ଆମ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ ନାରାୟଣ ସାହୁ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସୋମନାଥ ଅମୃତ ମହୋତ୍ସବ ପାଳନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁଗ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା

ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣନ୍ତୁ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ରଥଯାତ୍ରା ନିମିତ୍ତ ଯାହା ବି ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ଅଛି ନୀତିକାନ୍ତି ପାଇଁ ତାର ବି ଆମେ ସୁବ୍ୟବସ୍ଥା କରିସାରିଛୁ।
1: ତେବେ ରଥ କାର୍ଯ୍ୟ ତ ଆଗେଇ ଚାଲିଛି, ଆଗକୁ ରଥଯାତ୍ରା ପୂର୍ବ ବର୍ଷ ମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟା ତ ଶ୍ରୀମନ୍ଦିରରେ ଯେମିତି ବଢୁଛି ଏ ବର୍ଷ ଆହୁରି ଅଧିକ ହେବ। ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବା ନିଯୋଗ ମାନଙ୍କ ସହିତ କିଭଳି ସମନ୍ୱୟ ରକ୍ଷା କରାଯାଇଛି?
0: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣି ହେଉ, ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ ନିହାତି ଜରୁରୀ। ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର ଛତିଶା ନିଯୋଗ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ। ଜିଲ୍ଲାପାଳଙ୍କ ସ୍ତରରେ, ମୁଖ୍ୟ ପ୍ରଶାସକଙ୍କ ସ୍ତରରେ, ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ବୈଠକଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ। ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦରୁ ସବୁକିଛି ଠିକ୍ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆ କରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣ ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ ଏବଂ ବିଭିନ୍ନ ସମୟରେ ସେ ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି, ସମୀକ୍ଷା କରୁଛନ୍ତି। ଆମ ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି। ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇଥିବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ପ୍ରତିବର୍ଷ

0: ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ ପାନୀୟ ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
1: ନିଶ୍ଚିତ ଭାବରେ ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧାଜନକ ଭାବରେ ଦର୍ଶନ କରିବା ପାଇଁ ବା ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହିସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି, ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା ଆରଡିସିଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହୋଇପାରେ କିମ୍ବା ପୋଷ୍ଟାଲ ହୋଇପାରେ, ଧରିନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ ସେହି ସମୟରେ ଠିକ୍ ହିସାବରେ ଏଟିଏମ୍ରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାହାଜାନେ କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି, ତା ପାଇଁ ପୁଲିସର ତୀକ୍ଷ୍ଣ ନଜର ରହିବ। ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା ପାଇଁ ଯଦି ଚେଷ୍ଟା ବି କରିବେ, ଅପଚେଷ୍ଟା ବି କରିବେ, ତା ପାଇଁ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯେଉଁ ସଂସ୍ଥା ଅଛି ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ, ସମ୍ମାନର ସହିତ ଏହି ପ୍ରକ୍ରିୟାରେ ସାମିଲ ହୋଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ, ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
0: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
1: ଜୟ ଜଗନ୍ନାଥ, ମହାପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ।
0: ଜୟ ଜଗନ୍ନାଥ, ଧନ୍ୟବାଦ।
2: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣିଲେ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 8:15 ପ୍ରଚାର କରୁଛୁ ଖେଳ ଜଗତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ଗୌରାଙ୍ଗ ଚରଣ ଜେନା।

0: ବାହ୍ୟ କ୍ରୀଡ଼ା ଓ ଅନ୍ତଃ କ୍ରୀଡ଼ା ଭାବରେ ବିଭକ୍ତ କରାଯାଇଛି। ବାହ୍ୟ କ୍ରୀଡ଼ା ମୁକ୍ତାକାଶ ତଳେ ଖେଳାଯାଏ, ଏହାଦ୍ୱାରା ମାଂସପେଶୀ ଟାଣ ହୁଏ ଓ ରକ୍ତ ସଞ୍ଚାଳନ ସ୍ୱାଭାବିକ ଭାବେ ହୋଇଥାଏ। ଘରେ ବସି ଖେଳିବା ପଦ୍ଧତିକୁ ଅନ୍ତଃ କ୍ରୀଡ଼ା କୁହାଯାଏ। ଏହାଦ୍ୱାରା ଶାରୀରିକ ପୁଷ୍ଟି ସାଧନ ହେବା ପରିବର୍ତ୍ତେ ବୁଦ୍ଧିର ପ୍ରୟୋଗ ହୋଇଥାଏ। ତେବେ ଶ୍ରୋତା ବନ୍ଧୁ, ଆମ ଜୀବନରେ ଖେଳର ମହତ୍ତ୍ୱ କ'ଣ ରହିଛି, କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଜି ଖେଳ ଜଗତ କାର୍ଯ୍ୟକ୍ରମରେ ଆଉ କିଛି ଜାଣିବା ଆସନ୍ତୁ। ଆଉ ଏହି ବିଷୟରେ କହୁଛନ୍ତି ଜଣେ ଅବସରପ୍ରାପ୍ତ ଖେଳ ଶିକ୍ଷକ। ଆସନ୍ତୁ ଆଜିର ଖେଳ ଜଗତ କାର୍ଯ୍ୟକ୍ରମରେ ତାଙ୍କ ସହିତ କଥା ହେବା, ଆଉ ଶୁଣିବା ତାଙ୍କରି ମୁହଁରୁ ଏହି ଖେଳ ବିଷୟରେ ଆଉ କିଛି।
1: ସାର୍ ନମସ୍କାର।
2: ନମସ୍କାର ଆଜ୍ଞା।
1: ସାର୍ ପ୍ରଥମେ ଟିକେ ଆମେ ଆପଣଙ୍କ ପରିଚୟ ଜାଣିବା ପାଇଁ ଚାହିଁବୁ, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଦିଅନ୍ତୁ। ସାର୍
2: ମୋ ନାଁ ହେଉଛି ଜଗେନ୍ଦ୍ରନାଥ ମହାନ୍ତ, ମୁଁ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ, ଭଞ୍ଜକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଭଞ୍ଜକିଆ ଜୟସିପୁର।
1: ଆଜି ଆପଣ ଆମ ଖେଳ ଜଗତ କାର୍ଯ୍ୟକ୍ରମ ସହିତ ସାମିଲ ହୋଇଛନ୍ତି। ଯୋଉ କହିଲେ ସାର୍ କ୍ରୀଡ଼ା ଶିକ୍ଷକ ଭାବରେ ଆପଣ ଅବସର ପ୍ରାପ୍ତ କରିସାରିଲେଣି, ତ କ୍ରୀଡ଼ା ବିଷୟରେ ପ୍ରଥମେ ଟିକେ ଆମକୁ ସାର୍ ଜାଣିବା ପାଇଁ ଚାହିଁବୁ, କ୍ରୀଡ଼ା ବିଷୟରେ ଟିକେ ପ୍ରଥମେ ଆମକୁ କିଛି କୁହନ୍ତୁ ସାର୍।
2: କ୍ରୀଡ଼ାଟା ହେଉଛି ଆମର ବିଶେଷ ଭାବେ ଶରୀରର ସୁସ୍ଥତା ପାଇଁ, ମାନସିକ ସ୍ଥିରତା ପାଇଁ ଏବଂ ତା ସହିତ ଆମର ଶରୀରର ବିକାଶ ପାଇଁ ନିଶ୍ଚିତ ଭାବେ କ୍ରୀଡ଼ାର ଆବଶ୍ୟକତା ରହିଛି। ତେଣୁ ସେ ଦୃଷ୍ଟିରୁ କ୍ରୀଡ଼ା ଜୀବନଶୈଳୀ ସହିତ ସେ ଜଡ଼ିତ, ତେଣୁ ନିଶ୍ଚିତ ଭାବେ କ୍ରୀଡ଼ା ପାଇଁ ଆମେ ଯଦି ସମୟ ଦେଇପାରିବା ତାହେଲେ ନିଶ୍ଚିତ ଭାବେ ସୁସ୍ଥ ରହିବା, ସୁସ୍ଥ ରହିକରି ସମାଜକୁ ବି ସୁସ୍ଥ ବାର୍ତ୍ତା ଆମେ ଦେଇପାରିବା, ଏଇଟା ହେଉଛି କ୍ରୀଡ଼ାର ମହତ୍ ଉଦ୍ଦେଶ୍ୟ।
1: ଆମ ପାଇଁ ସାର୍ କ୍ରୀଡ଼ାର ମାନେ ଆବଶ୍ୟକତା କେତେ ରହିଛି ବୋଲି ସାର୍ ଆପଣ ଭାବନ୍ତି?
2: କ୍ରୀଡ଼ାର ଆବଶ୍ୟକତା ସଦା ସର୍ବଦା ରହିଛି ଛାତ୍ର ଜୀବନ ପାଖରୁ, କାହିଁକି ନା ଆମର ପ୍ରତ୍ୟେକ ଜୀବନ କ୍ଷେତ୍ରର ପ୍ରତିଟି ମୁହୂର୍ତ୍ତରେ ଆମେ ଯଦି ଖେଳକୁଦ ସହିତ ଆମେ ଜଡ଼ିତ ଥାଇଥିବା ତାହେଲେ ଆମେ ସେତେ ସୁସ୍ଥ ଅନୁଭବ କରିବା ଏବଂ ଆମର ସମାଜର ପ୍ରତିଟି ଲୋକଙ୍କ ସହିତ ଆମେ ମିଶିବାର ସେଇଟି ଆମକୁ ସୁଯୋଗ ଦେଇଥାଏ କ୍ରୀଡ଼ା ମାଧ୍ୟମରେ। ତେଣୁ ନିଶ୍ଚିତ ଭାବେ କ୍ରୀଡ଼ାକୁ ଯଦି ଜୀବନରେ ଆମେ ଗୋଟେ ଅଗ୍ରାଧିକାର ଭିତରେ ଆମେ ନେଇପାରୁ ତାହେଲେ ନିଶ୍ଚିତ ଭାବେ ତାହା ଆମ ପାଇଁ ବି ସୁଖଦାୟକ ହେବ ଏବଂ ସମାଜରେ ବି କିଛି ବାର୍ତ୍ତା ଯିବ ଯେ କ୍ରୀଡ଼ା ମାଧ୍ୟମରେ ଆମେ ସମାଜକୁ ନିଶ୍ଚିତ ଭାବେ ସଂଗଠିତ କରି ଆମର ଭବିଷ୍ୟତ ପିଢ଼ି ପାଇଁ କିଛି ଗୋଟେ ଆମେ ମାର୍ଗଦର୍ଶନ ଦେଇପାରିବା।
1: ତ ବିଭିନ୍ନ ପ୍ରକାର ଖେଳ ବି ଅଛି, ଆପଣ ଯୋଉ କ୍ରୀଡ଼ା କଥା ଖେଳ କଥା ଆମକୁ କହୁଛନ୍ତି, ବିଶେଷ ଭାବରେ ଯେମିତି କ୍ରିକେଟ ହେଲା, ଫୁଟବଲ ହେଲା, ସବୁ ପ୍ରକାର ଖେଳ ବି ଅଛି। ଆଜିକାଲିର ଯୁବପିଢ଼ି ବିଶେଷ ଭାବରେ ମାନେ ଦେଖାଯାଉଛି ଯେ କ୍ରିକେଟ ଖେଳ ପ୍ରତି ବିଶେଷ ଭାବରେ ଧ୍ୟାନ ଆକର୍ଷଣ କରୁଛନ୍ତି, ଅଲଗା ଖେଳକୁ ଏତେ ଭଲ ପାଉନାହାନ୍ତି, ତ ଆପଣଙ୍କର ଏ ବିଷୟରେ କ'ଣ ମତାମତ ରହିବ? ଆମେ ସବୁ ପ୍ରକାର ଖେଳ ଖେଳିଲେ ଆମ ଶରୀର ସୁସ୍ଥ ଫୁଟ ଆମେ ରଖିପାରିବା, କ'ଣ କହିବେ ସାର ଏଇ ବିଷୟରେ?
2: ନିଶ୍ଚିତ ଭାବେ କ୍ରୀଡ଼ା ପ୍ରତିଟି କ୍ରୀଡ଼ାର ଆବଶ୍ୟକତା ରହିଛି, ତେଣୁ ପ୍ରତିଟି କ୍ରୀଡ଼ା ସହିତ ଯଦି ଆମେ ଜଡ଼ିତ ହେବା ଏବଂ ତାର ରୁଲ୍ସ ରେଗୁଲେସନ ଯଦି ଆମେ ଜାଣିବା ତାହେଲେ ନିଶ୍ଚିତ ଭାବେ ସେଟା ଆମ କ୍ରୀଡ଼ାବିତମାନଙ୍କ ପାଇଁ ସେ ବିଶେଷ ଉପଯୋଗୀ ହେବ। ତେଣୁ ବିଶେଷ ଭାବେ ଦେଖାଯାଉଛି ଯେ କ୍ରିକେଟ ପ୍ରତି ଯେତିକିଟା ସରକାରଙ୍କ ପ୍ରୋତ୍ସାହନ ରହୁଛି, ଅନ୍ୟାନ୍ୟ ଖେଳକୁଦ ପାଇଁ ସରକାରୀ ପ୍ରୋତ୍ସାହନଟା ବା କିମ୍ବା ପ୍ରାଇଭେଟଲି ଯେଉଁଟା ସେମାନଙ୍କ ପାଇଁ ବ୍ୟବସ୍ଥା ରହୁଛି ସେଇଟା ଆମର ହେଇପାରୁନାହିଁ ଅନ୍ୟ ଗେମ୍ ପାଇଁ। ତ ତଥାପି ସରକାରଙ୍କ ଯୋଜନା ଯେଉଁ ଆପଣଙ୍କର ଖେଳ ଇଣ୍ଡିଆ ମାଧ୍ୟମରେ ବର୍ତ୍ତମାନ ବ୍ୟବସ୍ଥା କରାହେଇଛି ଗ୍ରାମାଞ୍ଚଳରୁ ପ୍ରତିଭାମାନଙ୍କୁ ଚିହ୍ନଟ କରିକରି ଅଲମ୍ପିକ ପର୍ଯ୍ୟନ୍ତ ନେବାର ଯେଉଁ ପ୍ରୋଗ୍ରାମ ସରକାରଙ୍କର ରହିଛି, ତେଣୁ ନିଶ୍ଚିତ ଭାବେ ଏଇଟା ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେଣୁ କ୍ରୀଡ଼ାଭୂମିର ବା ଭିତ୍ତିଭୂମିର ବିକାଶ କରିବା ପାଇଁ ନିଶ୍ଚିତ ଭାବେ ସରକାରଙ୍କ ଯୋଜନାରେ ବର୍ତ୍ତମାନ ଆମ କେନ୍ଦ୍ର ସରକାର ହେଉ କିମ୍ବା ରାଜ୍ୟ ସରକାର ହେଉ ସେମାନେ ଷ୍ଟାଡିୟମ ଇତ୍ୟାଦି ନିର୍ମାଣ କରି ସେଥିରେ ବିଭିନ୍ନ ଖେଳକୁଦର ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ତାଙ୍କର ବ୍ୟବସ୍ଥା ଭିତରେ ରହୁଛି। ତେଣୁ ନିଶ୍ଚିତ ଭାବେ ଆମେ ସେଇ ଫାଇଦା ଯଦି ଆମେ ଯୁବଗୋଷ୍ଠୀ ଆମେ ନେଇପାରିଲୁ ତାହେଲେ ନିଶ୍ଚିତ ଭାବେ ସେଇଟା ଆମ ପାଇଁ ହିତଦାୟକ ହେବ ଏବଂ ଆମର ଫ୍ୟୁଚରକୁ ଗଢ଼ିବା ପାଇଁ ବି କ୍ରୀଡ଼ା ନିଶ୍ଚିତ ଭାବେ
1: ସହାୟକ ହେବ। ସାର୍ ଏଥର ଆମେ ଆପଣଙ୍କ ବିଷୟରେ କିଛି ଜାଣିବା ପାଇଁ ଚାହିଁବୁ। ସାର୍ ଯେମିତି ଆପଣ ମୂଳରୁ କହିଲେ ଆପଣ ହେଉଛନ୍ତି ବର୍ତ୍ତମାନ ଜଣେ ଅବସରପ୍ରାପ୍ତ ପିଇଟି ଶିକ୍ଷକ, ଖେଳ ଶିକ୍ଷକ, ତ ସାର୍ ଆପଣଙ୍କ ଖେଳ ବିଷୟରେ ଆମକୁ କୁହନ୍ତୁ, ବିଶେଷ ଭାବରେ ଆପଣ କେଉଁ ଖେଳ ପ୍ରତି ନିଜେ ମାନେ ନିଜକୁ ପ୍ରସ୍ତୁତ କରୁଥିଲେ, ଭଲ ପାଉଥିଲେ, ଆପଣଙ୍କର ଖେଳ ବିଷୟରେ ସାର୍ ଆମକୁ କିଛି ଆଜି କୁହନ୍ତୁ। ସାର୍
2: ଧନ୍ୟବାଦ। ସାର୍ ବିଶେଷ ଭାବେ ମୁଁ 2004 ମୁଁ ଅବସର ନେଇଛି, 2004 ଫେବୃଆରୀ, ତେଣୁ ବର୍ତ୍ତମାନ ପାଖାପାଖି ମୋର 22 ବର୍ଷ ହେଇଗଲାଣି ଅବସର, କିନ୍ତୁ ଏଇ 22 ବର୍ଷ ଭିତରେ ମୁଁ ବର୍ତ୍ତମାନ ବି କିଛି ମାନେ ଅନୁଭବ କରିପାରୁନାହିଁ ଯେ ମୁଁ କ୍ରୀଡ଼ା ଜଗତରୁ ବିଚ୍ଛିନ୍ନ ହେଇଛି, କାହିଁକି ନା ପ୍ରକୃତି ଅନୁଷ୍ଠାନର କ୍ରୀଡ଼ା ବ୍ୟବସ୍ଥା ଭିତରେ ମୁଁ ଜଡ଼ିତ ରହିଛି। ପାଖାପାଖି ଅନୁଷ୍ଠାନ ଯେତେ ସବୁ ରହିଛି, ବ୍ଲକ ଲେଭେଲରେ ହଉ କିମ୍ବା ଡିଷ୍ଟ୍ରିକ୍ଟ ଲେଭେଲ ହଉ କିମ୍ବା ୟୁନିଭର୍ସିଟି ଲେଭେଲରେ ହଉ, ନିଶ୍ଚିତ ଭାବେ ୟୁନିଭର୍ସିଟି ସ୍ତରରେ 2022 ଆମର ଯେତେବେଳେ ପ୍ରଥମେ ମହାରାଜା ଶ୍ରୀରାମ ଚନ୍ଦ୍ର ମହେନ୍ଦ୍ର ୟୁନିଭର୍ସିଟି ବାରିପଦାରୁ ଇଣ୍ଟର ୟୁନିଭର୍ସିଟି ଗେମ୍ସର ଖେଳ ହେଇଥିଲା, ସେଥିରେ ମୋତେ ବିଶେଷ ଭାବେ ସେମାନେ ଫୁଟବଲ ପାଇଁ ମୋତେ ସେମାନେ ଆମନ୍ତ୍ରଣ ରଖିଥିଲେ ଏବଂ ମୁଁ ଯାଇଥିଲି ଏବଂ ଫୁଟବଲ ଖେଳରେ ଯାହା ହଉ ମୋତେ ଧାରାବିବରଣୀରେ ସେମାନେ ମୋତେ ସଂଯୁକ୍ତ କରିଦେଲେ ଏବଂ ତା ସହିତ ମୁଁ ବିଭିନ୍ନ ଫୁଟବଲ ଖେଳର ଧାରାବିବରଣୀ ଦେବା ସହିତ

0: ମୟୂରଭଞ୍ଜର ଫୁଟବଲର ଇତିହାସ ସମ୍ପର୍କରେ ମଧ୍ୟ ମୁଁ ସୂଚନା ଆମର ଧାରାବିବରଣୀ ମାଧ୍ୟମରେ କ୍ରୀଡ଼ାବିତ ମାନଙ୍କୁ ଦେଇଥିଲେ ଏବଂ ବିଶେଷ ଭାବେ ସେଇ ଧାରାବିବରଣୀ ଆମର ସିଏ ଯେତେବେଳେ ଥିଲା ଭିସି ବସାବାବୁ ସେ ବହୁତ ପ୍ରଶଂସା କରିଥିଲେ। ତ ଯା ହଉ ଏଇଭଳିଆ ସୁଯୋଗ ସୁବିଧା ଯେତେବେଳେ ଆସେ ବା ଅବସର ବିନୋଦନ ସମୟରେ ବି ସମୟ ବାହାର କରିକରି ମୁଁ ଯାଇପାରିଥିଲି ଏବଂ ସେମାନଙ୍କର ଆମନ୍ତ୍ରଣକୁ ରକ୍ଷା କରିଥିଲି, ତେଣୁ ସେଥିପାଇଁ ମୁଁ ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦିଏ।
1: ସାର୍ ବହୁତ ଭଲ କଥା କହିଲେ, ଯୋଉ ଧାରା ବିବରଣୀ କଥା କହିଲେ, ଆମକୁ ବିଶେଷ ଭାବରେ ଯୋଉ କୌଣସି ଖେଳ ବିଷୟରେ ଧାରା ବିବରଣୀ ଦେବାକୁ ହେଲେ ମାନେ ଖେଳ ବିଷୟରେ ବିଶେଷ ଭାବରେ ଧ୍ୟାନ ରଖିବା ପାଇଁ ପଡିଥାଏ, ତ ସେଇ ବିଷୟରେ ସାର୍ ଆମକୁ କିଛି କୁହନ୍ତୁ। ଜଣେ ଧାରା ବିବରଣୀ ମାନେ କୋଉ କୋଉ ଦିଗ ପ୍ରତି ବିଶେଷ ଭାବରେ ଲକ୍ଷ୍ୟ କରିକି ମାନେ ଧାରା ବିବରଣୀ ଦିଅନ୍ତି? ଆପଣ ଯେହେତୁ ଜଣେ ଦେଇଛନ୍ତି ସେଇ ବିଷୟରେ ଆମକୁ କହୁଛନ୍ତି, କିଛି ଆମକୁ ସେଇ ବିଷୟରେ ସାର୍ କୁହନ୍ତୁ ଟିକେ।
0: ଫୁଟବଲ ଖେଳର ବିଶେଷ ଭାବେ ମୁଁ ଫୁଟବଲ ଖେଳାଳି ବି ଥିଲି, ତେଣୁ ଫୁଟବଲ ଖେଳ ପ୍ରତି ମୋର ରୁଚି ବି ଟିକେ ଅଲଗା ପ୍ରକାର ଥାଏ। ଆଉ ସେଇ ଦୃଷ୍ଟିରୁ ମୁଁ ଛୁଆମାନଙ୍କୁ ତିଆରି ବି କରିଛି, ଝିଅ ପିଲାମାନଙ୍କୁ ବି ମୁଁ ଟିମ୍ ଗଠନ କରି ବ୍ଲକ ଲେଭେଲ ଟିମ୍ ଗଠନ କରିକି ଡିଷ୍ଟ୍ରିକ୍ଟ ଲେଭେଲରେ ତାଙ୍କର ସୁନାମ ଆଣିବାର ସହଯୋଗ କରିଛି। ଧାରାବିବରଣୀ ହେଉଛି ଆପଣଙ୍କର ବା ଗୋଟେ ଖେଳ ପ୍ରତି ଆପଣଙ୍କର ଯଦି ସମର୍ପିତ ମନୋଭାବ ରହିବ ତାହେଲେ ନିଶ୍ଚିତ ଭାବେ ଆପଣଙ୍କର ସେ ଖେଳର ନିୟମ କାନୁନ ସହିତ ପ୍ରଥମେ ନିଜକୁ ଜଡିତ ହେବା ପାଇଁ ପଡିବ।
1: କହିଲେ
0: ପ୍ରତିଟି ଖେଳର ଯେଉଁ ନିୟମଟି ରହିଛି ସେ ନିୟମକୁ ଯଦି ଆମେ ପୁଙ୍ଖାନୁପୁଙ୍ଖ ଜାଣିଛେ ତାହେଲେ ଯାଇକରି ଧାରାବିବରଣୀ ମାଧ୍ୟମରେ କୌଣସି ଭୁଲ ତ୍ରୁଟି ରହିଗଲା ଖେଳାଳିର ତାକୁ ଆମେ ଇଣ୍ଡିକେଟ କରିଦେଇପାରୁ ଏବଂ ତାକୁ ସଂଶୋଧନ କରି ଯଦି ସେମାନେ ଖେଳନ୍ତି ତାହେଲେ ନିଶ୍ଚିତ ଭାବେ ସଫଳତା ପାଇବେ, ଏଇଭଳିଆ ତାଙ୍କୁ ଆମେ ପରାମର୍ଶ ବି ଦେଇଥାଉ।
1: ତ ସାର୍ ନିଜକୁ କେମିତି ପ୍ରସ୍ତୁତି ରଖନ୍ତି ମାନେ ଧାରା ବିବରଣୀ ଦେବା ବିଷୟରେ?
0: ଧାରା ବିବରଣୀ ଦେବାଟା ଗୋଟେ ମୁଁ ତ ମୋ ଜୀବନରେ ମାନେ ଅନେକ ଖେଳକୁଦ ସହିତ ଜଡିତ ରହିଛି ଏବଂ ଦୀର୍ଘ ବର୍ଷ ଧରି ଆମର ବଞ୍ଚିକାର ପାଖାପାଖି 40 ବର୍ଷ ହେଲାଣି ଗୋଟେ ଫୁଟବଲର ମାନେ ୱାନ୍ଡେ ମ୍ୟାଚର ଆୟୋଜନ ରହୁଛି ଏବଂ ପ୍ରତିବର୍ଷ ଅଗଷ୍ଟ 15 ତାରିଖ ଦିନ ଏଠି ଖେଳ ହେଇଥାଏ ଏବଂ ବହୁତ ସୁନ୍ଦର ଭାବରେ ମିନିଷ୍ଟର ମାନେ ସବୁ ଆସିଥାନ୍ତି, ଫାଇନାଲ ଖେଳକୁ ସେମାନେ ଉଦ୍ଘାଟନ କରନ୍ତି ଏବଂ ଫାଇନାଲ ଖେଳର ମଜା ବି ନେଇଥାନ୍ତି। ପ୍ରାୟ 10,000 ଉର୍ଦ୍ଧ ଜନ ସମାଗମ ହୋଇଥାଏ, ଅଞ୍ଚଳର ବିଭିନ୍ନ ଟିମ୍ ବଛା ବଛା ଟିମ୍ ସବୁ ଆସିଛନ୍ତି ଅଂଶଗ୍ରହଣ କରିଛନ୍ତି।
1: ଆପଣଙ୍କର ଯୋଉ ଧାରା ବିବରଣୀ ବିଷୟରେ ଆମକୁ ସାର୍ କିଛି କୁହନ୍ତୁ, ମାନେ କେମିତି ମନରେ ମାନେ ମାନେ ଆଗରୁ ଆପଣ ଏମିତି ଧାରା ବିବରଣୀ ଦଉଥିଲେ ନା ଧାରା ବିବରଣୀ ମାନେ ଯୋଉ ଦିଅନ୍ତି କେମିତି କଣ ସାର ଦିଅନ୍ତି ଟିକେ କିଛି ଆମକୁ କୁହନ୍ତୁ ସେ ବିଷୟରେ?
0: ଧାରା ବିବରଣୀଟା ହେଲା ପ୍ରଥମେ ମାଇକ୍ରୋଫୋନ ଧରିଲା ମାତ୍ର ହିଁ ସେ ଖେଳ ପ୍ରତି ନିଜକୁ ମୁଁ ପୁରାପୁରି ସେତେବେଳକୁ ଆଉ ଭୁଲିଯାଏ ଯେ ମୋ ପାଖରେ ଆଉ ସାମ୍ନାରେ କିଛି ନାହିଁ, କେବଳ ଯେଉଁ ଖେଳଟା ଚାଲିଛି ଫୁଟବଲ ଖେଳ ହଉ କି କ୍ରିକେଟ ଖେଳ ହଉ ତାହାରି ସମ୍ପର୍କରେ ମୋ ମାଇଣ୍ଡରେ ସଦାସର୍ବଦା ଚିନ୍ତା ଗୋଟେ ରହିଥାଏ ଯେ ପ୍ରତିଟି ମୁହୂର୍ତ୍ତରେ ଖେଳାଳିର ଯେଉଁ ଭୁଲ ତ୍ରୁଟି ରହୁଛି ଏବଂ ତାହାକୁ କିଭଳିଆ ସୁଧାର କରାଯାଇପାରିବ ସେଇଟାକୁ ଚିନ୍ତା କରିକରି ମୁଁ ମୋର ଧାରା ବିବରଣୀ ଏବଂ ତା ସହିତ ବିଭିନ୍ନ ବାହାରିଆ ଉଦାହରଣ ମଧ୍ୟ ତା ସହିତ ମୁଁ ଜଡ଼ିତ ରଖେ। ଆମର ଯେଉଁ ଖେଳାଳିମାନଙ୍କର ଯେଉଁ ବିଭିନ୍ନ ରାଜ୍ୟ ସ୍ତର ହଉ କି ଜିଲ୍ଲା ସ୍ତର ହଉ କି ଆମର ନ୍ୟାସନାଲ ଲେଭେଲର ଖେଳାଳିମାନଙ୍କର ବି ସୂଚନା ତାହାରି ଭିତରେ ମୁଁ ସଂଯୋଗ କରିଥାଏ ଏବଂ ସେଥିରେ ତାଙ୍କୁ ଉତ୍ସାହିତ କରିବା ପାଇଁ ଧାରା ବିବରଣୀ ମାଧ୍ୟମରେ ତାଙ୍କୁ ମୁଁ ପରାମର୍ଶ ମଧ୍ୟ ଦେଇଥାଏ। ଯାହା ଧାରା ବିବରଣୀ ଦେବାଟା ଗୋଟେ ହଉଛି ସାର୍ ବିଶେଷ ଭାବେ ମୁଁ ତ କହିବି ଗୋଟେ ଏଇଟା ହଉଛି ନିଜର ବାକ୍ପଟୁତା ଉପରେ ନିର୍ଭର କରିଥାଏ, ଯେତେ ପ୍ରକାର ଆମେ ନିଜକୁ ଖେଳକୁ ଯଦି ମନ୍ଥନ କରିବା ଏବଂ ସେହି ଅନୁସାରେ ହିଁ ଆମେ ସେ ଖେଳର ଧାରା ବିବରଣୀ ସେତେ ରୁଚିକର ହେଇପାରିଥାଏ ଏବଂ ଜନମାନସରେ ତାକୁ ଆଦୃତ ମଧ୍ୟ ହେଇପାରିଥାଏ। ଯାହା ହଉ ବିଶେଷ ବିଶେଷ ଧନ୍ୟବାଦ ଯେ ଏଇ ଧାରା ବିବରଣୀ ପ୍ରଦାନରେ ମୋ ପାଇଁ ଯେଉଁ ସୁଯୋଗ ଦେଇଥାନ୍ତି ବିଭିନ୍ନ ଅନୁଷ୍ଠାନ ମାନେ ସେଥିପାଇଁ ତାଙ୍କୁ ବି ମୁଁ ତାଙ୍କର ଯେଉଁ ବ୍ୟବସ୍ଥାଟା ଧାରଣା ବ୍ୟବସ୍ଥାଟାକୁ ସେମାନେ ଉନ୍ନତ କରିବାର ତାଙ୍କର ସହଯୋଗ ବି ରହିଛି, କେବଳ ମୁଁ କେବଳ ଯେ ମୋ ବ୍ୟବସ୍ଥାରେ ମୁଁ ଆସିଛି ସେ କଥା ନୁହେଁ, ସମସ୍ତଙ୍କର ଅଡିଏନ୍ସ ମାନଙ୍କର ସହଯୋଗ ରହିଛି, ଖେଳାଳିମାନଙ୍କର ସହଯୋଗ ରହିଛି, ଅର୍ଗାନାଇଜେସନ୍ ବାଲାମାନଙ୍କର ସହଯୋଗ ରହିଛି ଏବଂ ତାଙ୍କ ଭିତରେ ଅନ୍ୟାନ୍ୟ ଯେଉଁ ସବୁ ହିତୈଷୀ ମାନେ ରହିଛନ୍ତି ଆମର ବିଭିନ୍ନ ଖେଳର କୁଦର
1: ଆପଣଙ୍କୁ ସହଯୋଗ କରିଥାନ୍ତି ସେମାନଙ୍କୁ ଆପଣ ବିଶେଷ ଭାବରେ ଧନ୍ୟବାଦ ଦେବା ପାଇଁ ଚାହିଁବେ?
0: ହଁ ହଁ ନିଶ୍ଚିତ ସେମାନେ ହେଉଛନ୍ତି ଧନ୍ୟବାଦ ତାଙ୍କର ମାଧ୍ୟମରେ ମୁଁ ଆଜି ଜରିବି ମୋ ଜଣେ ଧାରା ବିବରଣୀ ଆକାରରେ ମୋର ସୁଯୋଗ ପାଇଛି ସେ ତାଙ୍କରି ମାଧ୍ୟମରେ ପାଇଛି, ତେଣୁ ନିଶ୍ଚିତ ଭାବେ ସେମାନଙ୍କୁ ପ୍ରଥମେ ଧନ୍ୟବାଦ ଦେବି ଏବଂ ତା ସହିତ ଭବିଷ୍ୟତ ପିଢ଼ିକୁ ବି ମୋର ଅନୁରୋଧ ରହିଥାଏ ଯେ ଆମେ ରହିଛୁ ବର୍ତ୍ତମାନ ଧରନ୍ତୁ ମୁଁ ବର୍ତ୍ତମାନ 22 ବର୍ଷ ହେଲାଣି ଅବସର ନେଇ ସାରିଲା ପରେ ବି ଧାରା ବିବରଣୀ ବର୍ତ୍ତମାନ ବି ମୋର ଚାଲିଛି। ଏଇ ଯେଉଁ ଫୁଟବଲ ଖେଳ ପ୍ରତି କିମ୍ବା ଅନ୍ୟାନ୍ୟ ଖେଳ ପ୍ରତି ଆମର ଯେଉଁ ଆଗ୍ରହଟା ରହିଲେ ନିଶ୍ଚିତ ଭାବେ ଆମେ ନିଜକୁ ବି ଆମେ ତିଆରି କରିବା, ଅଞ୍ଚଳରୁ ସେଇଭଳିଆ ବ୍ୟକ୍ତିତ୍ୱ ବା ଧାରା ବିବରଣୀ ପ୍ରଚାର ପାଇଁ ମୁଁ ମୋର ଯେଉଁମାନେ ବିଶେଷ ଭାବେ ଅଞ୍ଚଳ ସମୁଦାୟ ପ୍ରାଇମେରୀ ଷ୍ଟୁଡେଣ୍ଟ କହିଲେ ଅତ୍ୟୁକ୍ତି ହେବନି, ତେଣୁ ତାଙ୍କୁ ମଧ୍ୟ ସେଥିରେ ଜଡିତ କରି ତାଙ୍କୁ ବି ସେ କ୍ଷେତ୍ରରେ ଆଗେଇବା ପାଇଁ ମୁଁ ପ୍ରେରଣା ଦେଇଥାଏ।
1: ତ ସାର୍ ଆପଣଙ୍କର ଖେଳର ଅନୁଭୂତି ମାନେ ଆପଣ ଖେଳିଥିବା

0: ତାର କିଛି ସ୍ମରଣୀୟ ମୁହୂର୍ତ୍ତ ଆମକୁ ସାର୍ ଆଜି କହିବେ କି ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ?
1: ହଁ, ମୋ ନିଜର ବ୍ୟକ୍ତିଗତ ଆକାରରେ ମୁଁ ଫୁଟବଲ ଖେଳ ଆରମ୍ଭ କରିଛି। ମୁଁ ଚତୁର୍ଥ ପଞ୍ଚମ ଶ୍ରେଣୀରୁ
0: ଆଜ୍ଞା ଆଜ୍ଞା
1: ଆମର ଟିମ୍ ବଡ଼ ବଡ଼ ଖେଳାଳି ମାନଙ୍କ ସହିତ ସେମାନେ ଯେତେବେଳେ ଆମର ବାହାରିଆ ଟିମ୍ ବାଦାମପଡ଼ା ଆସିକି ଯଶପୁର ଆସିକି କରଞ୍ଜି ଆସେ, ମୋତେ ସେଥିରେ ସେମାନେ ଇନକ୍ଲୁଡ କରନ୍ତି ଏବଂ ତାଙ୍କଠୁ ହିଁ ମୁଁ ଖେଳକୁଦର କାଇଦା କଟକଣା ସବୁ ଶିଖିକରି ମୁଁ ମୋ ନିଜକୁ ଗଢିବା ପାଇଁ ମୁଁ ଚେଷ୍ଟା କରିଛି। ଏବଂ କଲେଜ ଜୀବନରେ ବି ହାଇସ୍କୁଲରେ ବି ମୋ ଫୁଟବଲ ଖେଳ ପ୍ରତି ବିଶେଷ ଭାବେ ଡିଫେନ୍ସରେ ଏବଂ କେତେବେଳେ ଆବଶ୍ୟକ ହେଲେ ଫରୱାର୍ଡ ଲାଇନ୍ରେ ବି ମୁଁ ଖେଳ ଖେଳିଛି। ତା ସହିତ ମୁଁ କଲେଜ ଲେଭେଲରେ ବି ଆମର ଟିମ୍ର କ୍ୟାପ୍ଟେନସିପ୍ ନେଇ କରିବି ମୁଁ ଯାଇଛି।
0: ସାର୍, ସେମିତି କିଛି ସ୍ମରଣୀୟ ମୁହୂର୍ତ୍ତ ଯୋଉଟାକି ଆପଣ ସବୁଦିନ ପାଇଁ ମନେ ରଖିଛନ୍ତି ଖେଳରେ?
1: ସ୍ମରଣୀୟ ମୁହୂର୍ତ୍ତ ତ ସେଗୁଡ଼ା ଖେଳ ଭିତରେ ତ ହାରି ଜିତି ରହିଛି, ତେଣୁ ହାରିବାଟା ହିଁ ହେଉଛି ମାନେ ଆମକୁ ବଢିବା ପାଇଁ ସୁବିଧା ଦେଇଥାଏ ବା କେଉଁ କାରଣରୁ ଆମେ ହାରିଲେ, ତେଣୁ ସେଇଭଳିଆ ମୁହୂର୍ତ୍ତ ବହୁତ ସବୁ ଜୀବନରେ ଆସିଛି। ହାରିଲେ ଦେଇକରି ଆମେ ଯୋଉଟାକୁ କୁହାଯାଏ କି ଆପଣଙ୍କର
0: କୋଉଥିପାଇଁ ଆମେ ହାରିକି ପରାସ୍ତ ହେଲୁ ତାର ତର୍ଜମାଟା ଆପଣ କରିପାରିଛନ୍ତି?
1: ପିଲାର ଯୋଉଟା ଆପଣଙ୍କର, ତେଣୁ ଆମେ ଫେଲ ମାରିଲେ ଦେଇକରି ଆମେ ସକ୍ସେସ ର ସ୍ୱାଦଟା ଚାଖିବା ପାଇଁ ଆମ ଭିତରେ ଆଗ୍ରହ ରହିଥାଏ, ତେଣୁ ସେ ଦୃଷ୍ଟିରୁ ନିଶ୍ଚିତ ଭାବେ ଜଣେ ଖେଳାଳିର ସେଇଟା ହିଁ ହେଉଛି ବଡ ଗୁଣ ଯେ ହାରିଗଲେ ଦୁଃଖ କରିବାର ନାହିଁ ବା ଜିତିଲେ ବି ଆନନ୍ଦ କରିବାର ନାହିଁ। ହାରିବା ଜିତିବା ସମାନଙ୍କୁ ଲକ୍ଷ୍ୟ କରି ମୁଁ ମୋ ଜୀବନର ପ୍ରତିଟି ଖେଳରେ ମୁଁ ନିଜକୁ ସାମିଲ କରିକି ଆଗକୁ ବଢିଥାଏ।
0: ଜଣେ ସାର୍ ଅବସର ପ୍ରାପ୍ତ ଶିକ୍ଷକ ହିସାବରେ ଆପଣ ଆମର ଆଜିକାଲି ବର୍ତ୍ତମାନ ଯୋଉ ଯୁବପିଢି ମାନେ ଖେଳାଳି ହେବା ପାଇଁ ଚାହୁଁଛନ୍ତି ବା ନିଜକୁ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କୁ ଆପଣ ସାର୍ କଣ ପରାମର୍ଶ ରହିବ ବିଶେଷ ଭାବରେ ଜଣେ ଖେଳାଳି ହେବା ପାଇଁ ଖାଦ୍ୟପେୟ ପ୍ରତି ସୁସ୍ଥ ଶରୀର ପ୍ରତି କେମିତି କଣ ଆମକୁ ଧ୍ୟାନ ଦେବା ପାଇଁ ପଡିବ ସେ ବିଷୟରେ କିଛି କୁହନ୍ତୁ?
1: ନିଶ୍ଚିତ ଭାବେ ଖାଦ୍ୟପେୟ ତ ନିଶ୍ଚିତ ଭାବେ ଆବଶ୍ୟକତା ରହିଛି, ଯେହେତୁ ଶାରୀରିକ ପରିଶ୍ରମ ସେଠି ହୋଇଥାଏ, ତେଣୁ ସେଥିପାଇଁ ସୁଷମ ଖାଦ୍ୟର ତ ସଦା ସର୍ବଦା ଆବଶ୍ୟକତା ନିଶ୍ଚିତ ରହିଛି। ତା ସହିତ ଆମେ ଟ୍ରେନିଂ ବେଳକୁ ବି ଆମକୁ ଦେଇଥାନ୍ତି ଯେ ପ୍ରଥମେ ହେଉଛି ଖାଦ୍ୟ, ଖାଦ୍ୟ ଯଦି ଶରୀରଟା ଗଠନ ଠିକ ରହିଥିବ ତାହେଲେ ଯେତିରେ ଆମେ ଏକ୍ସରସାଇଜ କରିପାରିବା, ଖେଳକୁଦ କରିପାରିବା, ବିଭିନ୍ନ ବ୍ୟାୟାମ ଇତ୍ୟାଦି କରିପାରିବା ଏବଂ
0: ଦେଖାଯାଉଛି ଯେ ଯୁବପିଢି ବର୍ତ୍ତମାନ ଆମର ଯୋଉ ବିଭିନ୍ନ ପ୍ରକାର ଯୋଉ ଫାଷ୍ଟଫୁଡ ମିଳୁଛି, ଯୋଉ ତେଲ ଜାତୀୟ ଖାଦ୍ୟ ସବୁ ମିଳୁଛି, ତାକୁ ବହୁତ ମାତ୍ରାରେ ମାନେ ଖାଉଛନ୍ତି, ଯାହାଦ୍ୱାରା କି ସେମାନେ ନିଜ ଶରୀରକୁ ଭାବେ ଠିକ ଭାବରେ ବି ରଖିପାରୁନାହାନ୍ତି, ସୁସ୍ଥ ରଖିପାରୁନାହାନ୍ତି, ଏଇ ବିଷୟରେ କଣ ରହିବ ଆପଣଙ୍କର ପ୍ରତିକ୍ରିୟା?
1: ସେଇଟା ହେଉଛି ନିଶ୍ଚିତ ଭାବେ ଗୋଟେ ଆମର ବଡ ଖରାପ ଆଦୃତ। ଆମେ ଭଲ ଜିନିଷଟା ହିଁ ଖାଇବ ତାହେଲେ ଭଲ ଜିନିଷ ଖାଇଲେ ଆମେ ତାର ଭଲ ଫଳଟା ହିଁ ଆମେ ପାଇବା, କିନ୍ତୁ ଆମେ ଫାଷ୍ଟଫୁଡ୍ ଖାଇବା କିମ୍ବା ଅନ୍ୟାନ୍ୟ ଯେଉଁ ଜିନିଷ ବଜାରରେ ତିଆରି ହୋଇଛି ତାହାର କିଛି ନାହିଁ, ପୋଡ଼ା ତେଲ ଇତ୍ୟାଦିରେ ଯାହା ଜିନିଷ ତିଆରି ହେଉଛି ତାହାକୁ ଖାଇକରି ପେଟ ପୁରେଇ ଦେଲେ ଲାଭ କିଛି ନାହିଁ, କିନ୍ତୁ ଯେତିକିଟା ଖାଇବା ଭଲ ଜିନିଷ ହିଁ ଖାଇବା ଏବଂ ସୁସ୍ଥ ଶରୀରକୁ ସେ ଭଲ ଖାଦ୍ୟର ଆବଶ୍ୟକତା ସଦା ସର୍ବଦା ରହିଛି।
0: ସାର୍ ଆଉ ଗୋଟେ କଥା ସାର୍, ଦେଖାଯାଉଛି ଏବେ ତ ଖେଳ ମାଧ୍ୟମରେ ଯୁବପିଢି ତାଙ୍କର ନିଜର କ୍ୟାରିୟର ବି ବହୁତ କରିପାରୁଛନ୍ତି, ଯେମିତି ଯୋଉ ପିଟି ଶିକ୍ଷକ ଆପଣ କହୁଛନ୍ତି ଖେଳ ଶିକ୍ଷକ ହେଲା ଡିଫେନ୍ସ ଲାଇନ୍ରେ ଯାଇକି ନିଜ କ୍ୟାରିୟର ବି କରିପାରିବେ, ତ ଏଇ ବିଷୟରେ କଣ ରହିବ ଆପଣଙ୍କର ମତାମତ?
1: ନିଶ୍ଚିତ କ୍ୟାରିୟର ବିଲ୍ଡିଂ ପାଇଁ ଏଟା ବି ରହିଛି, ଖେଳରେ ବି ଆମର ଦେଖୁନାହାନ୍ତି ବଡ ବଡ ଖେଳାଳି ମାନେ ସବୁ ଯେଉଁ ଆମର ଡିଷ୍ଟ୍ରିକ୍ଟ ଲେଭେଲରୁ ଆରମ୍ଭ କରି ଷ୍ଟେଟ୍ ଲେଭେଲ, ଷ୍ଟେଟ୍ ରୁ ନ୍ୟାସନାଲ, ନ୍ୟାସନାଲରୁ ଇଣ୍ଟରନ୍ୟାସନାଲ ପର୍ଯ୍ୟନ୍ତ ଖେଳାଳି ମାନଙ୍କର ସବୁ ଆମେ ବିଭିନ୍ନ ଖେଳକୁଦରେ ତାଙ୍କୁ ଦେଖୁଛୁ, ସେମାନେ କ୍ୟାରିୟର ବିଲ୍ଡ କରୁଛନ୍ତି ଏବଂ ପ୍ରଫେସନାଲ ଖେଳରେ ବି ସେମାନେ ନିଜକୁ ସାମିଲ କରିକରି ସେଥିରେ ବି ସେମାନେ ପଇସା ପତ୍ର ଇତ୍ୟାଦି ପାଇକରି ନିଜର ଫ୍ୟୁଚର ସେମାନେ ଗଢୁଛନ୍ତି, ତେଣୁ ନିଶ୍ଚିତ ଭାବେ ଖେଳ ପ୍ରତି ଯଦି ଆମେ ସମ୍ପୂର୍ଣ୍ଣ ଯଦି ସମର୍ପିତ ହେଲେ ତାହେଲେ ଦେଇକରି ଆମର ଯେଉଁ ଲକ୍ଷ୍ୟ ସେ ଲକ୍ଷ୍ୟଟାକୁ ନିଶ୍ଚିତ ଭାବେ ଆମେ ହାସଲ କରିପାରିବା।
0: ଯାହା ହଉ ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଇ ଆପଣଙ୍କର ଯୋଉ ଖେଳ ବିଷୟରେ ଆପଣ ଆମକୁ ବହୁତ ଗୁଡ଼େ କଥା କହିଲେ, ତ ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଯୁବପିଢି ମାନଙ୍କୁ ଶେଷରେ ଆପଣଙ୍କର କଣ ବାର୍ତ୍ତା ରହିବ ସାର୍?
1: ସମସ୍ତ ଯୁବପିଢି ମାନଙ୍କୁ ମୋର ବାର୍ତ୍ତା ରହୁଛି ଯେ ସମସ୍ତେ ନିଶ୍ଚିତ ଭାବେ ପ୍ରତିଟି ଖେଳର ଉପଯୋଗିତାକୁ ଉପଲବ୍ଧି କରିବା ପାଇଁ ହେବ, ପ୍ରତିଟି ଖେଳର ନିୟମ କାନୁନଙ୍କ ସହିତ ଜଡିତ ହେବା ପାଇଁ ପଡିବ ଏବଂ ନିୟମ କାନୁନଙ୍କ ଆଖି ଆଗରେ ରଖିକରି ପ୍ରତିଟି ମୁହୂର୍ତ୍ତରେ ତାହାକୁ ବିନିଯୋଗ କରିକରି ପ୍ରତିଟି ଖେଳ ଖେଳିବା ପାଇଁ ପଡିବ, ତାହେଲେ ଯାଇକରି ଆମେ ଖେଳରୁ ଆମର ଯେଉଁ ଉତ୍କର୍ଷତା ରହିଛି ବା ନିଜର କ୍ରୀଡ଼ାବିତ ଆକାରରେ ନିଜର ଯେଉଁ ବ୍ୟକ୍ତିତ୍ୱ ତିଆରି କରିବା ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛେ ସେଇଟା ନିଶ୍ଚିତ ଭାବେ ଆମେ ସଫଳତା ପାଇପାରିବୁ। ଯଦି ଆଉ ମୋତେ ଆପଣଙ୍କର ଯେଉଁ ସୁବିଧା ଆଜି ମିଳିଛି ଆକାଶବାଣୀ କେନ୍ଦ୍ର ତରଫରୁ, ସେଥିପାଇଁ ପ୍ରଥମେ ମୁଁ ଶେଷ ଧନ୍ୟବାଦ ଦେବି। ଯେଉଁ ଶ୍ରୋତା ଛୋଟ ଭାଇ ଭଉଣୀ ମାନେ ସବୁ ରହିଛନ୍ତି ତାଙ୍କ ପାଇଁ ମଧ୍ୟ ମୋର ସେଇ ପରାମର୍ଶ ରହିଲା ଯେ ସହଯୋଗ ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଜୀବନରେ ଆଗକୁ ବଢିବା ପାଇଁ ଆମକୁ ସାହାଯ୍ୟ କରିଥାଏ, ତେଣୁ ପ୍ରତିଟି କ୍ଷେତ୍ରରେ ସନ୍ତୋଷ ମନୋଭାବ ନେଇକି ଯଦି ଆମେ ଆଗକୁ ବଢିବା ତାହେଲେ ସେଇଟା ହିଁ ହେଉଛି ଆମ ଜୀବନର ସବୁଠୁ ବଡ ସମ୍ପଦ ସନ୍ତୋଷ, ଏବଂ ସେଇ ସନ୍ତୋଷରେ ହିଁ ଆମେ ଆମର ନିଜକୁ ତିଆରି କରିବା ପାଇଁ ବା ଗଢିବା ପାଇଁ ଆମ ଭିତରେ ସେଇ ପ୍ରେରଣା ଆସୁ ଏବଂ ସମସ୍ତଙ୍କୁ ମୁଁ ମୋ ତରଫରୁ

0: ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରି ରହୁଛି। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର।
1: ନମସ୍କାର, ବହୁତ ବହୁତ ଧନ୍ୟବାଦ ସାର।

ଗତକାଲି ଖେଳାଯାଇଥିବା ଆଇପିଏଲ୍ର ଏକ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ଚେନ୍ନାଇର ଡାହାଣ ହାତି ବ୍ୟାଟ୍ସମ୍ୟାନ୍ ଅର୍ଭିଲ୍ ପଟେଲ ଆଇପିଏଲ୍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ଼ର ସମକକ୍ଷ ହୋଇଛନ୍ତି। ଏହା କରି ସେ ଯଶସ୍ୱୀ ଜୟସ୍ୱାଲଙ୍କ ଏଲିଟି କ୍ଲବ୍ରେ ଯୋଗ ଦେଇଛନ୍ତି। ଅଭେଷ ଖାନ୍ଙ୍କୁ 3ଟି ବିଶାଳ ଛକା ମାରିବା ସହ ଦିଗ୍ଭେଶ ରାଠିଙ୍କ ଓଭରରୁ 25 ରନ୍ ଅମଳ କରି ସେ ନିଜ ସ୍ମରଣୀୟ ଅର୍ଦ୍ଧଶତକକୁ ମାତ୍ର 13ଟି ବଲ୍ରୁ ହାସଲ କରିଥିଲେ। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରି 2023 ମସିହାରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଯଶସ୍ୱୀ ଜୟସ୍ୱାଲ ଆଇପିଏଲ୍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ ସେହି 13ଟି ବଲ୍ରୁ କରିଥିଲେ। କେଏଲ୍ ରାହୁଲ, ପ୍ୟାଟ୍ କମିନ୍ସ ଓ ରୋମାରିଓ ସଫେଡ୍ 14ଟି ବଲ୍ ଲେଖାଏଁ ନେଇ ଏହି କ୍ରମରେ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। 27 ବର୍ଷୀୟ ଅର୍ଭିଲ୍ ନିଜ ରେକର୍ଡ଼ ଭରା ଅର୍ଦ୍ଧଶତକକୁ ପିତାଙ୍କୁ ଉତ୍ସର୍ଗ କରିଛନ୍ତି। ସେ ଗତକାଲି ମାତ୍ର 23ଟି ବଲ୍ରୁ 8ଟି ଛକା ଓ 2ଟି ଚୌକା ସହ 65 ରନ୍ କରିଥିଲେ। ରାଜସ୍ଥାନ ରୟାଲ୍ସର ଓପନର ବୈଭବ ସୂର୍ଯ୍ୟବଂଶୀ T20 କ୍ରିକେଟରେ ବିଶ୍ୱ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ବୈଭବ T20 କ୍ରିକେଟରେ ଦ୍ରୁତତମ 100ଟି ଛକା ମାରିଛନ୍ତି। ସେ 29ଟି ଇନିଂସରୁ 514ଟି ବଲ୍ର ସମ୍ମୁଖୀନ ହୋଇ 100ଟି ଛକା ପୂରଣ କରିଛନ୍ତି। ଗତ ଶନିବାର ଦିନ ଜୟପୁରରେ ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ରାଜସ୍ଥାନର ଓପନର ବୈଭବ ସୂର୍ଯ୍ୟବଂଶୀ 16ଟି ବଲ୍ରୁ 3ଟି ଛକା ଓ 3ଟି ଚୌକା ସହ 36 ରନ୍ କରିଥିଲେ। ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବୈଭବ 15 ବର୍ଷ 43 ଦିନରେ T20 କ୍ରିକେଟରେ 100ଟି ଛକା ପୂରଣ କରିଛନ୍ତି। ଅନ୍ୟପକ୍ଷରେ ବୈଭବ ଆଇପିଏଲ୍ରେ ପାୱାର ପ୍ଲେରେ ଏକ ଋତୁରେ ସର୍ବାଧିକ ଛକା ମାରିବାରେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ଅଭିଷେକ ଶର୍ମା 2024ରେ 29ଟି ଛକା ମାରିଥିଲେ। ବୈଭବ ତାଙ୍କୁ ଚଳିତ ଆଇପିଏଲ୍ରେ ପଛରେ ପକାଇ ଦେଇଛନ୍ତି। କାଜାଖସ୍ତାନର ଆଲମାଟିରେ ଅନୁଷ୍ଠିତ ସୁଟିଂ ବିଶ୍ୱକପ୍ର ଟ୍ରାପ୍ ମିଶ୍ରିତ ଦଳଗତ ଇଭେଣ୍ଟରେ ଭାରତର ନିରୁ ଧଣ୍ଡା ଓ ଭିବାନ କପୁର କାଂସ୍ୟ ପଦକ ଜିତିଛନ୍ତି। ଫାଇନାଲରେ ଉଭୟ 30 ଲକ୍ଷରୁ 24ଟି ଭେଦ କରିଥିଲେ। ଚାଇନିଜ୍ ତାଇପେର କୁନ୍ ପି ୟାଙ୍ଗ ଓ ୱାନ୍ ୟୁ ଲିଉ ବିଶ୍ୱରେକର୍ଡ଼ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ଇଟାଲୀର ସିଲଭାନା ଷ୍ଟାନକ୍ ଓ ଆଉରୋ ଡି ଫିଲିପ୍ସ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଭାରତର ଅହବର ରଜଭି ଓ ପ୍ରଗତି ଦୁବେ 130 ପଏଣ୍ଟ ସହ ପ୍ରତିଯୋଗିତାର ମୋଟ 31ଟି ଦଳ ମଧ୍ୟରୁ 23ତମ ସ୍ଥାନରେ ରହିଥିଲେ। ଚୀନର ସାଂଘାଇଠାରେ ଅନୁଷ୍ଠିତ ତୀରନ୍ଦାଜି ବିଶ୍ୱକପ୍ ଦ୍ୱିତୀୟ ପର୍ଯ୍ୟାୟରେ ଦୀପିକା କୁମାରୀ, ଅଙ୍କିତା ଭଗତ ଓ କୁମକୁମ ମହୋଦଙ୍କୁ ନେଇ ଗଠିତ ଭାରତୀୟ ମହିଳା ରଗ୍ବି ଦଳ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଭାରତୀୟ ଖେଳାଳିମାନେ ଶକ୍ତିଶାଳୀ ଚୀନକୁ 4-5, 28-26ରେ ପରାସ୍ତ କରି ଦେଶ ପାଇଁ ଏହି ସ୍ୱର୍ଣ୍ଣିମ ସଫଳତା ଆଣିଛନ୍ତି। 2021 ପରେ ବିଶ୍ୱକପ୍ର ମହିଳା ଦଳଗତ ଇଭେଣ୍ଟରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ। ତେବେ ବ୍ୟକ୍ତିଗତ ବର୍ଗରେ ପଦକ ଆଶା ରଖିଥିବା ସିମରନଜିତ କୌର ନିରାଶ ହୋଇଛନ୍ତି। ସେ ମହିଳା ଏକକ ସେମିଫାଇନାଲରେ ବିଶ୍ୱର ନମ୍ବର 1 ଦକ୍ଷିଣ କୋରିଆର କାଙ୍ଗ ଚାଇ ୟଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ କାଂସ୍ୟ ପଦକ ମ୍ୟାଚ୍ରେ ସେ ଆଉ ଜଣେ ଦକ୍ଷିଣ କୋରିଆ ପ୍ରତିଯୋଗୀ ଜାଙ୍ଗ ମିନ୍ ହଙ୍କଠାରୁ ହାରିଯାଇଥିଲେ। ଗତ ଶନିବାର ଦିନ ଭାରତର ସାହିଲ ଯାଦବ ପୁରୁଷ ରିକର୍ଭ ଏକକ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ସେ ଡେନମାର୍କର ମାର୍ଟିନ ଡାମସବଙ୍କୁ 147-144 ବ୍ୟବଧାନରେ ପରାସ୍ତ କରି ନିଜ କ୍ୟାରିୟରର ପ୍ରଥମ ବିଶ୍ୱକପ୍ ପଦକ ହାତେଇଥିଲେ। ଏହା ସହିତ ଏହି ବିଶ୍ୱକପ୍ରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ କାଂସ୍ୟ ସହ ମୋଟ 2ଟି ପଦକ ହସ୍ତଗତ କରିଛି। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର ଖେଳ ଜଗତ କାର୍ଯ୍ୟକ୍ରମକୁ ଏଇଠି ସାରିବା। କାର୍ଯ୍ୟକ୍ରମ ପରିସରରୁ ବିଦାୟ ନେଇ ରହୁଛୁ। ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 98.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। ଏଥରର ଗୀତଟି ଶୁଣନ୍ତୁ, ଫିଜା ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଅଲକା ୟାଗ୍ନିକ।

ଏଥରର ଗୀତଟି ଶୁଣନ୍ତୁ, ସ୍ୱପ୍ନେ ସାଜନ କି ଚଳଚ୍ଚିତ୍ରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ହେଲୋ ବ୍ରଦର ଚଳଚ୍ଚିତ୍ରର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।